ଆକାଶବାଣୀ ରାଉରକେଲା ଆଜି ବୁଧବାର 1948 ଶତାବ୍ଦ ଶ୍ରାବଣ ମାସ 14 ଦିନ 2026 ମସିହା ଅଗଷ୍ଟ 5 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:59 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ବାଳକୃଷ୍ଣ ଦାସଙ୍କ କଣ୍ଠରୁ, ପୁରାତନ ରଚନାରୁ ଶୁଣିବା ଏହି ଭକ୍ତିଗୀତଟି।

ଶ୍ରୋତା ବନ୍ଧୁ, ଏହି ଭକ୍ତି ଗୀତଟି ଶୁଣୁଥିଲେ ବାଳକୃଷ୍ଣ ଦାସଙ୍କ କଣ୍ଠରୁ, ପୁରାତନ ରଚନାରୁ, ଆକାଶବାଣୀ ରାଉରକେଲା। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ବାଳକୃଷ୍ଣ ଦାସଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି କାଳୀଚରଣ ପଟ୍ଟନାୟକ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଧନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବିଶେଷ ସୂଚନା, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ 8249809672 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 8249809672। ସୂଚନାଟି ସମାପ୍ତ ହେଲା। ଆକାଶବାଣୀ ରାଉରକେଲା, ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ବାଳକୃଷ୍ଣ ଦାସଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ବାବାଜୀ ଚରଣ ବଳ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ତୁଳସୀଦାସ ରଚିତ ଶ୍ରୀରାମଚରିତ ମାନସ, କ୍ରମରେ ଶୁଣିବା 246ତମ ଭାଗ।

ଶ୍ରୋତାବନ୍ଧୁ ଶୁଣୁଥିଲେ ତୁଳସୀଦାସ ରଚିତ ଶ୍ରୀରାମଚରିତ ମାନସ, ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 6:45। ପରବର୍ତ୍ତୀ କାର୍ଯ୍ୟକ୍ରମ 6:47ରେ ଶୁଣିବା ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଏବଂ ପରେ ପରେ 6:55ରେ ସଂସ୍କୃତରେ ସମ୍ବାଦ ଶୁଣିବା ଆକାଶବାଣୀ ଦିଲ୍ଲୀରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବ୍ରିକ୍ସ ଭାରତ ଅଧ୍ୟକ୍ଷତାର ଶିକ୍ଷା କ୍ଷେତ୍ର ବୈଠକମାଳା ଭୁବନେଶ୍ୱର ଆସ୍ଥାନୁ ମୂଲ ହେବା। 7 ତାରିଖ ତକ ହେବାର୍କେ ଥିବା ଏହି ଶିକ୍ଷା କ୍ଷେତ୍ର ବୈଠକମାଳାତି 11 ବ୍ରିକ୍ସ ସଦସ୍ୟ ଦେଶର 8 ଶିକ୍ଷାମନ୍ତ୍ରୀଙ୍କ ସହିତ 40 ବରିଷ୍ଠ ପଦାଧିକାରୀ, ଭାରତ ସରକାରଙ୍କ ପଦାଧିକାରୀ ଆର୍ ଅଲଗା ଅତିଥିମାନଙ୍କୁ ମିଶିକରି ମୋଟ 200 ଅତକା ପ୍ରତିନିଧି ଭାଗ ନେବେ। ବ୍ରିକ୍ସ ଭାରତ ଅଧ୍ୟକ୍ଷତାର ବିଷୟବସ୍ତୁ ରହିଛି ଜନକୈନ୍ଦ୍ରିକ ଆଉ ମାନବ କଲ୍ୟାଣ ପ୍ରାଥମିକତା ଦୃଷ୍ଟିଭଙ୍ଗୀକେ ଆଧାର କରିକି ବିଶ୍ୱସ୍ତରୀୟ ଆହ୍ୱାନମାନଙ୍କର ମୁକାବିଲା ଲାଗି ସହନଶୀଳତା, ପାରସ୍ପରିକ ସହଯୋଗ ଆଉ ସ୍ଥାୟୀ ବିକାଶକେ ବରକସ କରବାର। ଇନ ଜନେଇ ଦିଆଯାଇପାରେ ଯେ 2006 ବ୍ରିକ୍ସ ସମ୍ମିଳନୀ ଭିନ୍ ଭିନ୍ ରାଷ୍ଟ୍ରମାନଙ୍କେ ହେଉଥିବା ବେଳେ ଇ ବଛର ଭାରତନ ଇ ସମ୍ମିଳନୀ ହେଉଛେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 3-ଦିନିଆ ଓଡ଼ିଶା ଗସ୍ତର ଶେଷ ଦିନେ ଆଜି ବ୍ରହ୍ମପୁରନୁ ଗୋଟେ ଖାସ୍ ଟ୍ରେନ୍ଥି ଭୁବନେଶ୍ୱରକେ ଫିରବେ। ତାର ଆଗନୁ ରାଷ୍ଟ୍ରପତି ଆଜି ସକାଳ ବେଲା ବ୍ରହ୍ମପୁର ଧବଳେଶ୍ୱର ପୀଠନ ଖାସ୍ ପୂଜାର୍ଚ୍ଚନା କରିଛନ୍। ଆଜି ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ବର୍ଡ ପ୍ରଭାବୀ ଜିଲ୍ଲାମାନଙ୍କେ ଜରୁରୀ ଦରବ ସହସ୍ତି ମିଲବାର ଆଉ ଦରଦାମ ନିୟନ୍ତ୍ରଣ ଉପରେ ଜୋର

ବିକ୍ରି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପରାମର୍ଶରେ ହୋଇଥିବା ବୈଠକଟି ରାଜ୍ୟ ଯୋଗାଣ ନିଗମର ନିର୍ଦ୍ଦେଶକ ଆଉ ସବୁ ଜିଲ୍ଲାର ଯୋଗାଣ ଅଧିକାରୀମାନେ ଆଭାସୀ ଜରିଆ ଯୋଗ ଦେଇଥିଲେ। ଇତାର ସହିତ ବୈଠକଟି ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଜାତୀୟ ଖାଦ୍ୟ ସୁରକ୍ଷାର ଚାଉଲ କୋଟା ଆଉ ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ମାସର କିରୋସିନି କୋଟାକେ ଠିକ୍ ସମୟରେ ଉଠାବାର ଆଉ ବାଣ୍ଟବାର ବାବଦେ ବିଲ୍ ସମୀକ୍ଷା କରାଯାଇଛି। ଏବେ ଅଗଷ୍ଟ 15 ତକ ଏସବୁ କାମ ଶେଷ କରିବାରକେ ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରକେ ଅତ୍କା ବର୍କସ ଗୁଣାତ୍ମକ ଆଉ ଜନକଲ୍ୟାଣକାରୀ କରିବା ଲାଗି ଭୁବନେଶ୍ୱର ଖାରବେଳ ଭବନଠାରେ ରାଜ୍ୟ ସରକାର 10 ପ୍ରମୁଖ ସଂସ୍ଥା ସାଙ୍ଗେ ଜରୁରୀ ସହମତି ପତ୍ର ସ୍ୱାକ୍ଷର କରିଛନ୍। ଏହି ଚୁକ୍ତିମାନଙ୍କ ଜରିଏ ମାତୃ ଆଉ ଶିଶୁ ସ୍ୱାସ୍ଥ୍ୟ, ଜରୁରୀକାଳୀନ ଚିକିତ୍ସା, ଆୟୁର୍ବେଦ, ପରୀକ୍ଷାଗାର ମାନ୍ୟତା, ସ୍ୱାସ୍ଥ୍ୟ ପ୍ରଶାସନ କ୍ଷେତ୍ରଟି ଗୋଟିଏ ନୂଆ ଯୁଗ୍ମୂଲ ହେବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ସାଇବର ଅପରାଧର ସଠିକ୍ ମୁକାବିଲା, ଡିଜିଟାଲ ଫରେନ୍ସିକ୍ଟି ଦକ୍ଷତା ବଢ଼ାବାର ଆଉ ବୈଜ୍ଞାନିକ ତଦନ୍ତ ବ୍ୟବସ୍ଥାକେ ଅତ୍କା ବର୍କସ୍ କରିବାର ଲକ୍ଷ୍ୟଟି ଓଡ଼ିଶା ପୁଲିସର ସିଆଇଡି କ୍ରାଇମ୍ ବ୍ରାଞ୍ଚ ଆଉ ଭୁବନେଶ୍ୱର ରାଷ୍ଟ୍ରୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ NFSU ଭିତରେ ଗୋଟିଏ 5-ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଉପସ୍ଥିତି, କ୍ରାଇମ୍ବ୍ରାଞ୍ଚ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ଆଉ NFSU କ୍ୟାମ୍ପସ୍ ନିର୍ଦ୍ଦେଶିକା ଡକ୍ଟର ପୂର୍ବୀ ପୋଖରିଆଲ ଏହି ବୁଝାମଣାପତ୍ରଟି ସ୍ୱାକ୍ଷର କରିଛନ୍। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଗଲାକାଲି ସଚିବ ସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଚଳିତ ବଛର ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସଫଳତା ସହିତ ଆୟୋଜନ କରାଯାଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ ଆଉ ରାଜ୍ୟ ସରକାରଙ୍କ ଭିନ୍ ଭିନ୍ ବିଭାଗର ମିଳି ଚେଷ୍ଟା ଲାଗି ଶ୍ରୀମତୀ ଗର୍ଗ ଧନ୍ୟବାଦ ଜଣାଇଥିଲେ। ସେନ୍ତା ରାଇଜେ ଦେଖାଦେଇଥିବା ବର୍ଡ଼ ସ୍ଥିତି ନିୟନ୍ତ୍ରଣ ଆଉ ତା'ର ପରିଚାଳନା କରାଯାଇଥିବାରୁ ଭିନ୍ ଭିନ୍ ବିଭାଗ ଆଉ ଜିଲ୍ଲା ପ୍ରଶାସନକେ ବିଲ୍ ସେ ପ୍ରଶଂସା କରିଥିଲେ। ବୈଠକଟି ଗଲା 15 ଭିତରେ ରାଜ୍ୟ ସରକାରଙ୍କ ଭିନ୍ ଭିନ୍ ଉଲ୍ଲେଖନୀୟ କାମ ବାବଦେ ଆଲୋଚନା କରାଯାଇଥିଲା। ରାଜ୍ୟ କ୍ୟାବିନେଟ୍ ବୈଠକଟି ନିଆଯାଉଥିବା ଭିନ୍ ଭିନ୍ ନିଷ୍ପତ୍ତିର କାର୍ଯ୍ୟକାରିତା ବାବଦେ ବିଲ୍ ଶ୍ରୀମତୀ ଗର୍ଗ ଜୋର ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା 4 ଜିଲ୍ଲାସ୍ତରୀୟ ମନୋନୟନ କମିଟି ବୈଠକ ହୋଇଯାଇଛି। ବୈଠକଟି ଝାରସୁଗୁଡ଼ା, କୁଲାବିରା, କିର୍ମିରା, ଲୈକେରା ଆଉ ଲଖନପୁର ବ୍ଲକର ଭିନ୍ ଭିନ୍ ପ୍ରସ୍ତାବ ଉପରେ ଆଲୋଚନା କରାଯାଇକରି ଅନୁମୋଦନ କରାଯାଇଛି। ମତ୍ସ୍ୟ ପୋଖରୀ ଯୋଜନାଟି ନୂଆ ବନ୍ଦ କୁଡ଼ାବାର ଲାଗି 15 ଲକ୍ଷ୍ୟ ଧାରି ହୋଇଥିବା ବେଳେ ଅତ୍କା 2 ଆବେଦନ ସହିତ ମାଚାଷ ଲାଗି ଆହୁରି 7 ଆବେଦନକେ ଅନୁମୋଦନ ମିଳିଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନିଙ୍କ ଦେଖରେଖଟି ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ନିଶା ଦରବର ଅପବ୍ୟବହାରକେ ଅଟକାବାର ଲାଗି ଶପଥପାଠ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ନିଶାର ଖରାପ ପ୍ରଭାବନୁ ଦୂରେଇ ରହିକରି ଦେଶ ଗଠନଟି ସାମିଲ ହେବାର ଆଉ ଦେବଗଡ଼ ଜିଲ୍ଲାକେ ନିଶାମୁକ୍ତ କରିବାର ଲାଗି ସମକୁ ଶପଥପାଠ କରାଇଥିଲେ। ପାଣିପାଗ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଆଉ ତାର ପାଖର ଆନ୍ଧ୍ର ସମୁଦ୍ର ଖଣି ଇଲାକାନ ଗୋଟିଏ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଏତାର ପ୍ରଭାବଟି ଆଇବା 2 ତକ ରାଜ୍ୟର ବଡ଼ଭାଗୀ ଜାଗାନ ଜବର ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 24 ଭିତରେ ସମ୍ବଲପୁର, ସୁନ୍ଦରଗଡ଼, ନୂଆପଡ଼ା, କଳାହାଣ୍ଡି ସହିତ 13 ଜିଲ୍ଲାନ ଅତି ଜବର ବର୍ଷା ହେବ ବୋଲି କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଡ଼ା ହୀରାକୁଦ ଜଳଭଣ୍ଡାରୁ 13 ଗେଟ୍ ଦେଇକରି ପାଏନ୍ ଛଡ଼ାଯାଉଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି ଜୁହାର।

0: वधौ सांस्कृतिक सहभागितायाः सुदृढीकरणे तथा संस्कृति माध्यमेन समावेशी सतत विकासं संवर्धयितुं भारतस्य प्रतिबद्धतां प्रतिबिंबयति। ब्रिक्स शिक्षा मंत्रणां त्रयोदशोपवेशनं तथा तृतीयं ब्रिक्स वरिष्ठाधिकारिणां उपवेशनं अद्यारभ्य अस्य मासस्य सप्तम दिनांक पर्यन्तं ओडिशा राज्यस्य भुवनेश्वरे आयोजयिष्यते। शिक्षा मंत्रालयेनोक्तं यत् एतेषु उपवेशनेषु ब्रिक्स सदस्य देशानां शिक्षा मंत्रिणः वरिष्ठाधिकारिणः तथा प्रतिनिधिमण्डलानि अपि भागं भजिष्यन्ति। उपवेशनावधौ सहकार्य सम्बद्धेषु विविध विषयेषु विचार विमर्शः भविष्यति। तेषु प्रारम्भिक बाल शिक्षायाः बाल परिचर्यायाः च सुदृढीकरणं कौशल विकासस्य संवर्धनं परस्पर सहकार्यस्य वर्धनं तथा संयुक्तानुसन्धानस्य नवोन्मेषस्य नवोद्यमानां च प्रोत्साहनं प्रमुखतया समाविष्टानि सन्ति। केन्द्रीय शिक्षा मंत्री प्रह्लाद जोशी त्रयोदशे ब्रिक्स शिक्षा मंत्रिणाम उपवेशने भागं ग्रहीष्यति। भारतर्तु विज्ञान विभागेन अद्य असम मेघालययोः अतिवृष्ट्यै रक्त वार्णिकी संचेतना प्रख्यापिता इति वार्ताः।
1: आकाशवाणी राउरकेला समय वर्तमान स्टूडियो घड़ी सकाळ 7:00। तेबे आसंतु श्रोता बंधु शुणिनेबा आजिर अधिवेशनरे प्रचार हेबाकु थिबा कार्यक्रमर संक्षिप्त सूचना। सकाळ 7:25 प्रचार करिबु स्वच्छ परिवेश सुस्थ जीवन कार्यक्रम। आजिथिरे शुणिबा सबुज बन सुस्थ जीवन, एने आलोचना करिछंती ग्रेसी डेभिड। कार्यक्रमटिकु प्रयोजना करिछंती बसंत कुमार स्वाई। ସକାଳ 8:30 ରହିଛି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ପ୍ରୀତିନନ୍ଦା ରାଉତରାୟ ଏବଂ ଖୋକନ କୁମାର। ପରେ ପରେ 8:45 ପ୍ରଚାର କରିବୁ ବଣପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିବା କିଷାନ ଗୀତ, ପରିବେଷଣ କରିଛନ୍ତି ପ୍ରସନ୍ନ ପ୍ରାଣକୃଷ୍ଣ କିଷାନ ଏବଂ ସାଥୀ। ସକାଳ 10:00 ଶୁଣିବା ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଦିନ 12:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଉମଙ୍ଗ। କ୍ରମରେ ଶୁଣିବା 1343 ଭାଗ। ଏହାଛଡ଼ା ଦିନ 12:30 ଅପରାହ୍ନ 5:00 ଯାଏ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏଥିଲା ଆଜିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସଂକ୍ଷିପ୍ତ ସୂଚନା। ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 7:02 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସକାଳ 7:05 ଆଞ୍ଚଳିକ ସମ୍ବାଦ ଏବଂ 7:15 ଓଡ଼ିଆରେ ସମ୍ବାଦ ଶୁଣିବା ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ଭୁବନେଶ୍ୱରରେ ବ୍ରିକ୍ସ ଭାରତ ଅଧ୍ୟକ୍ଷତାର ଶିକ୍ଷାକ୍ଷେତ୍ର ବୈଠକ ମାଳା ଆଜିଠାରୁ 7 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। 11ଟି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଜଣ ଶିକ୍ଷାମନ୍ତ୍ରୀ ଏବଂ 40 ଜଣ ବରିଷ୍ଠ ପଦାଧିକାରୀଙ୍କ ସମେତ 200ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ। ବ୍ରିକ୍ସ ଶିକ୍ଷା ବରିଷ୍ଠ ଅଧିକାରୀଙ୍କ ତୃତୀୟ ବୈଠକ ଆଜି ଅନୁଷ୍ଠିତ ହେବ। ଆସନ୍ତାକାଲି ସଦସ୍ୟ ରାଷ୍ଟ୍ର ସମୂହର ଶିକ୍ଷାମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ଆଲୋଚନା କରିବେ। ସେହିପରି 7 ତାରିଖରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହେବ। ଜନକୈନ୍ଦ୍ରିକ ଏବଂ ମାନବ କଲ୍ୟାଣକୁ ପ୍ରାଥମିକତା ଆଧାରରେ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ନବସୃଜନ, ପାରସ୍ପରିକ ସହଯୋଗ ଏବଂ ସ୍ଥାୟୀ ବିକାଶକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ 10:30 ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ରାଷ୍ଟ୍ରପତି ଗତକାଲି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ତପ୍ତପାଣିଠାରେ ମା' କନ୍ଧୁଣୀଦେବୀ ମନ୍ଦିର ଏବଂ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। 3 ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଆଜି ନୂଆଦିଲ୍ଲୀ ଫେରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପକ୍ଷ ବିମାନ ଥିବା ଗାଡ଼ିଗୁଡ଼ିକୁ ଇନ୍ଧନ ନ ଦେବା ନେଇ ଏକ ପରୀକ୍ଷାମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୋଟରଯାନ ଆଇନ ଅନୁଯାୟୀ ପ୍ରତ୍ୟେକ ଗାଡ଼ିର ବୈଧ ତୃତୀୟ ପକ୍ଷ ବୀମା ରହିବା ବାଧ୍ୟତାମୂଳକ। ତେବେ ଏହାର ଅନୁପାଳନକୁ ନିଶ୍ଚିତ କରିବା ନେଇ ବିଚାରପତି ଜଷ୍ଟିସ୍ ସଞ୍ଜୟ କାରୋଲ ଏବଂ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। 2024-25 ଆର୍ଥିକ ବର୍ଷର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁଯାୟୀ ଦେଶର ସଡ଼କପଥଗୁଡ଼ିକରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ମଧ୍ୟରୁ ପାଖାପାଖି 56% ଗାଡ଼ିରେ ତୃତୀୟ ପକ୍ଷ ବୀମା ନଥିବା ଜଣାପଡ଼ିଛି। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ, ରିଲିଫ୍, ପୁନରୁଦ୍ଧାର ଏବଂ ସ୍ୱାସ୍ଥ୍ୟସେବାକୁ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଅନୁଗର୍ଗ କହିଛନ୍ତି,
1: କେମିତି ବର୍ତ୍ତମାନ ଏହି ଷ୍ଟେଜ୍ ଅଛି ଯେ ଆମେ କେମିତି ରେଷ୍ଟୋରେସନ୍ କରିବା, ଆଉ ଯଦି କୋଉ ଜାଗାରେ ବ୍ରିଜ୍ ହେଇଥିଲା ତାକୁ କେମିତି ତୁରନ୍ତ ଆମେ ରେଷ୍ଟୋର କରିବା, ଯେଉଁ ଜାଗାରେ ପାଣି ବର୍ତ୍ତମାନ ବି ଭର୍ତ୍ତି ହେଇକରି ଅଛି କେମିତି ତାର ନିଷ୍କାସନ କରିବା, ତାପରେ ଯଦି ହେଲ୍ଥର ଇସ୍ୟୁଜ୍ ଉଠୁଛି କି ଫର୍ଡର୍ର ଇସ୍ୟୁଜ୍ ଉଠୁଛି, ଏ ସବୁ ଉପରେ ବର୍ତ୍ତମାନ ଡିସ୍କସ୍ କରିବା।
0: ଚିଲିକା ହ୍ରଦ, କାଳିଜାଇ ପୀଠ ଏବଂ ସାତପଡ଼ା ଅଞ୍ଚଳର ସାମଗ୍ରିକ ବିକାଶର ରୂପରେଖ ପ୍ରସ୍ତୁତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱରରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ଚିଲିକାର ଉନ୍ନତିକରଣ ପାଇଁ ବୈଠକରେ ସମୀକ୍ଷା କରି ଶ୍ରୀମତୀ ପରିଡ଼ା କହିଛନ୍ତି, ଚିଲିକାକୁ ଆକର୍ଷଣୀୟ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ଯୁକ୍ତ 2 ବାର୍ଷିକ ଇନ୍ଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହାର ଆଧାରରେ ପୁନଃ ନାମଲେଖା ଏବଂ ପୁନଃ ପରୀକ୍ଷା ଖାତା ମୂଲ୍ୟାଙ୍କନ ସଂକ୍ରାନ୍ତ ଆବେଦନ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ

0: ବିଜ୍ଞପ୍ତି ଅନୁଯାୟୀ କଳା ବାଣିଜ୍ୟ ବିଜ୍ଞାନ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଗୋଟିଏ ବିଷୟରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ 200 ଟଙ୍କା ଦେୟ ଦାଖଲ କରି ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ। ନିଟ୍ ୟୁଜି ପ୍ରଥମ ପର୍ଯ୍ୟାୟ ନାମଲେଖା ନିମନ୍ତେ ପଞ୍ଜୀକରଣ ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା 12 ତାରିଖ ଅପରାହ୍ନ 3 ପର୍ଯ୍ୟନ୍ତ ଏହା ଜାରି ରହିବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ ପଞ୍ଜୀକରଣ ସହ ଦେୟ ପ୍ରଦାନ କରିବେ। ଆସନ୍ତାକାଲିଠାରୁ 13 ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚଏସ୍ ଲକିଂର ସମୟସୀମା ଧାର୍ଯ୍ୟ କରାଯାଇଛି। ସହଜ ତଥା ସୁଗମ ପଞ୍ଜୀକରଣ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ପରାମର୍ଶ ଆଧାରିତ ଭିଡ଼ିଓ ମେଡିକାଲ କାଉନ୍ସେଲିଂ କମିଟିର ୱେବ୍ସାଇଟ୍ରେ ଉପଲବ୍ଧ ହେଉଛି। ମାଲକାନଗିରି ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କର ବୈଷୟିକ ବିକାଶ ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ବିଭିନ୍ନ ବିଦ୍ୟାଳୟରେ ଅନ୍ଲାଇନ୍ କମ୍ପ୍ୟୁଟର ପ୍ରଶିକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ପ୍ରତ୍ୟେକ ମଙ୍ଗଳବାର ଓ ଶୁକ୍ରବାର ଅପରାହ୍ନ 3-4 ପର୍ଯ୍ୟନ୍ତ ପ୍ରଶିକ୍ଷଣ ପ୍ରଦାନର ବ୍ୟବସ୍ଥା ହୋଇଛି। ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଅଧୀନରେ ଝାରସୁଗୁଡ଼ା ଜିଲ୍ଲାସ୍ତରୀୟ ଚତୁର୍ଥ ମନୋନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ଆର୍ଥିକ ବର୍ଷରେ ମାଛ ଚାଷର ବିକାଶ ଏବଂ ଚାଷୀଙ୍କ ସହାୟତା ପ୍ରଦାନ ନେଇ ଆଲୋଚନା ହୋଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ ବ୍ରହ୍ମକୁମାରୀ ସେବାକେନ୍ଦ୍ରଠାରେ ନିଶାମୁକ୍ତ ଭାରତ ଏବଂ ସ୍ପନ୍ଦନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶାମୁକ୍ତ ଭାରତ ଗଠନରେ ଯୁବ ସମାଜ ବ୍ରତୀ ହେବାକୁ ଆହ୍ୱାନ ଦିଆଯାଇଛି। ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବା ବେଳେ ଆଜି ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପକୂଳ ମଧ୍ୟବର୍ତ୍ତୀ ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 6 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଗ୍ୟାଷ୍ଟ୍ରିକ୍ ରୋଗର ଚିକିତ୍ସା। ଆଲୋଚକ ଡାକ୍ତର ଅକ୍ଷୟ କୁମାର ମିଶ୍ର।
2: ସାଧାରଣତଃ ଭୋକ ନ ଲାଗିବା, ଖାଦ୍ୟ ଖାଇବା ପରେ ଛାତି ଓ ପେଟରେ ପୋଡ଼ି ଉଠିବା ଭଳି ଯନ୍ତ୍ରଣା ହେବା, ଅଧିକାଂଶ ସମୟରେ ପେଟ ପୁରି ରହିଥିବା ଭଳି ଅନୁଭବ ହେବା, ବେଳେବେଳେ ଅତିମାତ୍ରାରେ ପେଟରେ ଯନ୍ତ୍ରଣା ଯାହାକି କିଛି ଖାଦ୍ୟ ଖାଇବା ପରେ କିମ୍ବା ପାଣି ପିଇବା ପରେ ସାମୟିକ ଉପଶମ ହୋଇଯାଏ ଏବଂ ପରବର୍ତ୍ତୀ ସମୟରେ ପୁଣି ଅନୁଭୂତ ହୁଏ। ପେଟରେ ଅଧିକ ବାୟୁ ସୃଷ୍ଟି ହୋଇ ଅଶାନ୍ତି ଲାଗିବା, ଖାଦ୍ୟ ଖାଇବା ପରେ ପରେ କିମ୍ବା କିଛି ସମୟ ପରେ ବାନ୍ତି ହେବା, ଏହିପରି କିଛି ଲକ୍ଷଣ ଦେଖିଲେ ସାଧାରଣତଃ ଲୋକମାନେ ଏହାକୁ ଗ୍ୟାଷ୍ଟ୍ରିକ୍ ହୋଇଛି ବୋଲି କହିଥାନ୍ତି। ମାତ୍ର ଚିକିତ୍ସା ଶାସ୍ତ୍ରରେ ଗ୍ୟାଷ୍ଟ୍ରିକ୍ ବୋଲି କିଛି ରୋଗର ବର୍ଣ୍ଣନା ନାହିଁ। ଗ୍ୟାଷ୍ଟ୍ରାଇଟିସ୍ କହିଲେ ଆମ ପାକସ୍ଥଳୀର ପ୍ରଦାହକୁ ବୁଝାଇଥାଏ। ତେବେ ଅଧୁନା ଚିକିତ୍ସା ଶାସ୍ତ୍ରରେ ପାକସ୍ଥଳୀ ଓ ଗ୍ରହଣୀର ପ୍ରଦାହ ଓ ତତ୍ସଂଲଗ୍ନ ଉପସର୍ଗଗୁଡ଼ିକୁ ପେପ୍ଟିକ୍ ଅଲ୍ସର୍ ଡିଜିଜ୍ ବୋଲି କୁହାଯାଉଅଛି। ପ୍ରଥମରୁ କୁହାଯାଇଥିବା ଲକ୍ଷଣ ସହ ବେଳେବେଳେ ବାନ୍ତିରେ ରକ୍ତ ଆସିବା କିମ୍ବା କଳା ଝାଡ଼ା ହେବା, ଏପରି ସବୁ ଲକ୍ଷଣ ମଧ୍ୟ ଏହି ପେପ୍ଟିକ୍ ଅଲ୍ସର୍ ଡିଜିଜ୍ର ପରିସରଭୁକ୍ତ। ତେବେ ଏହି ରୋଗ କାହିଁକି ହୋଇଥାଏ ବୋଲି ସ୍ୱତଃ ମନକୁ ପ୍ରଶ୍ନ ଆସିଥାଏ। ଆମେ ଖାଉଥିବା ଖାଦ୍ୟ କେଉଁ ପଦ୍ଧତିରେ ରନ୍ଧନ ହେଉଛି, ଆମର ଖାଦ୍ୟ ଖାଇବାର ନିୟମିତତା, ଖାଦ୍ୟ ପଦାର୍ଥ ତିଆରି ସମୟରେ ନିଆଯାଉଥିବା ପରିଷ୍କାର ପରିଚ୍ଛନ୍ନତା, ଆମର ମାନସିକ ଚାପ ଯାହାକୁ ଆମେ ମେଣ୍ଟାଲ ଟେନସନ୍ କହୁଛୁ, ଛୋଟ ଛୋଟ କଥାରେ ଅଧିକ ରାଗିଯିବା, ଏହି ସବୁଗୁଡ଼ିକ ସମ୍ମିଳିତ ଭାବରେ ଏହି ରୋଗ ସୃଷ୍ଟିରେ ସହାୟକ ହୋଇଥାନ୍ତି। ତେବେ ନିଶାଦ୍ରବ୍ୟ ଯେପରିକି ତମାଖୁ, ବିଡ଼ି, ସିଗାରେଟ୍ ଏବଂ ମଦ ଇତ୍ୟାଦି ମଧ୍ୟ ଏହି ରୋଗ ସୃଷ୍ଟି ହେବାର ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ କେତେକ କ୍ଷେତ୍ରରେ ରକ୍ତ ସମ୍ପର୍କୀୟ ପରିବାରର ଇତିହାସରେ ଯଦି ଏହି ରୋଗ ଥାଏ, ତେବେ ଏହି ରୋଗ ବ୍ୟକ୍ତିବିଶେଷଙ୍କଠାରେ ବେଶୀ ପରିମାଣରେ ଦେଖାଯାଇଥାଏ। ଏହି ରୋଗଠାରୁ ଦୂରେଇ ରହିବା ପାଇଁ ହେଲେ ପ୍ରଥମେ ଆମକୁ ଆମର ଖାଦ୍ୟର ଯତ୍ନ ନେବାକୁ ପଡ଼ିବ। ସମ୍ପୂର୍ଣ୍ଣ ଭାବରେ ତେଲ ବା ମସଲା ବ୍ୟବହାର ନକରି ସିଝା ଖାଦ୍ୟ ଖାଇବା ପାଇଁ ଅନେକ ସମୟରେ ପରାମର୍ଶ ଦିଆଯାଇଥାଏ, ମାତ୍ର ଏପରି କରିବାରେ କିଛି ଯଥାର୍ଥତା ନାହିଁ। ସାମାନ୍ୟ ରାଗ ମସଲା ବ୍ୟବହାର କରିବା ଦ୍ୱାରା ଖାଦ୍ୟ ସ୍ୱାଦିଷ୍ଟ ଓ ସୁପାଚ୍ୟ ହୋଇଥାଏ। ଘରେ ଏପରି ଖାଦ୍ୟ ତିଆରି କରି ଖାଇଲେ ଭଲ। ନିୟମିତ ଖାଇବା ଓ ବିଶ୍ରାମ ନେବା, ବାହାରେ ବିଶେଷ କରି ଅପରିଷ୍କାର ଖାଦ୍ୟ ପଦାର୍ଥ, ବେଶୀ ମସଲାଯୁକ୍ତ କଡ଼ା ଭଜା ଜିନିଷ ଖାଇବା ଅନୁଚିତ। ଏହା ବ୍ୟତୀତ ମାଦକ ଦ୍ରବ୍ୟ ସେବନ ଠାରୁ ଦୂରେଇ ରହିଲେ ମଧ୍ୟ ଏ ରୋଗକୁ ଆମେ ଦୂରେଇ ପାରିବା। ବର୍ତ୍ତମାନ ହୋମିଓପାଥିକ୍ ଚିକିତ୍ସା ପ୍ରଣାଳୀରେ ଏ ରୋଗର ଚିକିତ୍ସା ପାଇଁ ସାଧାରଣ ଲୋକ ଜାଣିବା ପରି କେତୋଟି ଔଷଧ ସମ୍ପର୍କରେ ଆଲୋଚନା କରିବା। ନକ୍ସ ଭୂମିକା 30। ଶୋଇବା ଖାଇବାରେ ଅନିୟମିତତା, ବିଶେଷ କରି ବାରମ୍ବାର ରାତି ଅନିଦ୍ରା ହେବା କାରଣରୁ ପେଟ ପୋଡ଼ା ଇତ୍ୟାଦି ହୋଇଥାଏ। ଖାଦ୍ୟ ଖାଇବା ପରେ ପେଟ ଅଶାନ୍ତି ବେଶୀ ଲାଗେ ଏବଂ ଝାଡ଼ା ପରିଷ୍କାର ହୁଏ ନାହିଁ।

0: ମିନିମମ୍ ସଲ୍ଭ 30। ଯଦି ବହୁତ ଦିନ ଧରି ଖାଇବାର କିଛି ସମୟ ପରେ ପରେ ବାନ୍ତି ହେଉଥାଏ ଓ ପେଟ ଜଳା ବା ବ୍ୟଥା ହୋଇଥାଏ, ବେଳେବେଳେ କଳା ବାନ୍ତି ମଧ୍ୟ ହୁଏ, ତେବେ ଔଷଧ ବ୍ୟବହାର କରାଯାଇଥାଏ। ଲିଥିୟମ୍ କାର୍ବ 30। ଖାଲି ପେଟ ହେଲେ ପେଟ କଷ୍ଟ ହୁଏ ଏବଂ ଖାଇଦେଲେ ଆରାମ ଲାଗେ। ଚେଲିଡୋରିୟମ୍ 30। ଝାଡ଼ା କଠିନ ହୁଏ, ପେଟ କଷ୍ଟ ଖାଲି ପେଟରେ ଅଧିକ ହୋଇ ଖାଇଦେଲେ କମିଯାଏ। ପେଟର ଡାହାଣ ପଟ ଉପରି ଭାଗରେ ବେଶୀ କଷ୍ଟ ହୁଏ ଏବଂ ବେଳେବେଳେ ସେହି ସ୍ଥାନର ପିଠି ପଟେ ମଧ୍ୟ କଷ୍ଟ ହୋଇଥାଏ। ପେଟ୍ରୋଲିୟମ୍ 30। ଝାଡ଼ା ପତଳା ହୋଇଥାଏ ଏବଂ ପେଟ କଷ୍ଟ ଖାଲି ପେଟରେ ଅଧିକ ହୋଇ ଖାଇଦେଲେ କମିଯାଏ। ଆବିଜ୍ କ୍ୟାନ୍ 30। ପେଟରେ ବାୟୁ ହୁଏ ଏବଂ ପେଟ କଷ୍ଟ ହୁଏ, ପ୍ରବଳ କ୍ଷୁଧା ହୁଏ, ଭୋକ ସମ୍ଭାଳି ହୁଏ ନାହିଁ, ଭୋକ ଲାଗିଲେ ଛାତି ଧଡ଼ଧଡ଼ ହୋଇଥାଏ, ଯାହାକୁ ଆମେ ପାଲ୍ପିଟେସନ୍ ବୋଲି କହୁ। ଏସିଡ୍ ସଲ୍ଭ 30। ପେଟ ସବୁ ସମୟରେ ପଡ଼ିଥାଏ ଏବଂ ଖାଦ୍ୟ ସାଙ୍ଗରେ ପେଟ କଷ୍ଟର ସମ୍ପର୍କ କିଛି ନଥାଏ। ଏହିସବୁ ଔଷଧ ଗୁଡ଼ିକରୁ ଗୋଟିଏ କହୁ, ଲକ୍ଷଣ ଅନୁସାରେ ଥରକେ ଚାରୋଟି କରି ଗଲି ଦିନରେ ତିନିଥର ଖାଇଲେ ପ୍ରାୟ 15 ଦିନ ମଧ୍ୟରେ ବେଶ୍ ଉପକାର ମିଳେ। ରୋଗକୁ ସମ୍ପୂର୍ଣ୍ଣ ଭଲ କରିବା ପାଇଁ କନ୍ଷ୍ଟିଚ୍ୟୁସନାଲ ଔଷଧ, ଡାକ୍ତରଙ୍କୁ ପରାମର୍ଶ କରି ଖାଇବା ସହ ଖାଇବାରେ ନିୟନ୍ତ୍ରଣ ରଖିଲେ ସମ୍ଭବ ହୋଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା, ଗ୍ୟାଷ୍ଟ୍ରିକ୍ ରୋଗର ଚିକିତ୍ସା। ଆଲୋଚକ ଥିଲେ ଡାକ୍ତର ଅକ୍ଷୟ କୁମାର ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ସାଇବର ଠକେଇ ସହ ଜଡ଼ିତ ବ୍ୟାଙ୍କ ଖାତାଗୁଡ଼ିକର ପରିଚାଳନା ସମ୍ପର୍କିତ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଆର୍ବିଆଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଭାରତ 36 ଦେଶରୁ 274 ଜଣ ପଳାତକ ଅପରାଧୀଙ୍କୁ ଫେରାଇ ଆଣିଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶିକ୍ଷାକ୍ଷେତ୍ର ବୈଠକ, ସଂସ୍କୃତି ବୈଠକ ହେବ ଭୋପାଳରେ। ନିଟ୍ ସ୍ନାତକ କାଉନ୍ସେଲିଂ ଲାଗି ଆଜିଠାରୁ ଆରମ୍ଭ ହେଉଛି ପଞ୍ଜୀକରଣ। ଏବଂ ଆଜି ପୂର୍ବାହ୍ନରେ ସର୍ବଶେଷ ରେପୋ ରେଟ୍ ଘୋଷଣା କରିବ ଆର୍ବିଆଇ। ସାଇବର ଠକେଇ ସହିତ ଜଡ଼ିତ ମ୍ୟୁଲ୍ ଆକାଉଣ୍ଟ ଓ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ପରିଚାଳନା ସମ୍ପର୍କିତ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର ବା ଏସ୍ଓପି ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହି ଏସ୍ଓପିକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ହାଇକୋର୍ଟଗୁଡ଼ିକର ରେଜିଷ୍ଟ୍ରାର ଜେନେରାଲମାନଙ୍କୁ ଯୋଗାଇ ଦେବାକୁ କହିଛନ୍ତି। ସେହିଭଳି ଡିଜିଟାଲ ଠକେଇ ମାମଲାଗୁଡ଼ିକୁ ପରିଚାଳନା କରିବା ପ୍ରକ୍ରିୟାକୁ ଅଧିକ ଉନ୍ନତ କରିବା ତଥା ଠକେଇ ହୋଇଥିବା ଅର୍ଥର ପୁନରୁଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଅଭିଯୋଗଗୁଡ଼ିକର ସମାଧାନ ବ୍ୟବସ୍ଥାକୁ ସଶକ୍ତ କରିବା ଲାଗି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ଆଇନ କାର୍ଯ୍ୟକାରୀ ସଂସ୍ଥା ଏବଂ ବ୍ୟାଙ୍କଗୁଡ଼ିକୁ କେତେକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏଥିସହିତ ଅଭିଯୋଗ ସମାଧାନ ଓ ଅର୍ଥ ପୁନରୁଦ୍ଧାର ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ସହିତ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଦିଗରେ ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 2021ରୁ ଏପର୍ଯ୍ୟନ୍ତ ଭାରତ 36 ଦେଶରୁ 274 ଜଣ ପଳାତକ ଅପରାଧୀଙ୍କୁ ଫେରାଇ ଆଣିବାରେ ସଫଳ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପଳାତକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଅଧିକ କଠୋର କରିବା ଉଦ୍ଦେଶ୍ୟରେ ପଳାତକ ଅର୍ଥନୈତିକ ଅପରାଧ ଆଇନ 2018କୁ ସରକାର କାର୍ଯ୍ୟକାରୀ କରିଥିଲେ। ଭାରତ ଏଭଳି ଅପରାଧୀଙ୍କ ବିରୋଧରେ ଲଢ଼େଇ କରିବା ଲାଗି ଏକ ସମନ୍ୱିତ ଗୁଇନ୍ଦା ଭିତ୍ତିକ ତଥ୍ୟ ଆଧୁନିକ ଜ୍ଞାନକୌଶଳ ପରିଚାଳିତ ମଡେଲ ବିକଶିତ କରିଛନ୍ତି। ମନ୍ତ୍ରଣାଳୟ କହିଛି 2014 ପୂର୍ବରୁ ଭାରତ 37 ଦେଶ ସହିତ ପ୍ରତ୍ୟର୍ପଣ ଚୁକ୍ତି ସ୍ୱାକ୍ଷରିତ କରିଥିଲା। ତେବେ ଆର୍ଥିକ ହେରଫେର ମାମଲାରେ ପଳାତକମାନଙ୍କୁ ମୁକାବିଲା କରିବା କିମ୍ବା ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ସମ୍ପର୍କରେ କୌଣସି ସ୍ୱତନ୍ତ୍ର ନିୟମ ପ୍ରଣୟନ କରାଯାଇନଥିଲା। 2004-2013 ମଧ୍ୟରେ ଭାରତ ବାର୍ଷିକ ହାରାହାରି 4 ଜଣ ପଳାତକଙ୍କୁ ପ୍ରତ୍ୟର୍ପଣ କରାଇବାରେ ସଫଳ ହୋଇଥିବା ବେଳେ 110 ଏ ସମ୍ପର୍କିତ ଅନୁରୋଧ ବିଚାରାଧୀନ ରହିଥିଲା। ପୂର୍ବ ସରକାରଗୁଡ଼ିକର ନିକଟରେ ଏ କ୍ଷେତ୍ରରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଥିବାବେଳେ ବର୍ତ୍ତମାନର ସରକାର ପଳାତକମାନଙ୍କର ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ଏକ ଜାତୀୟ ପ୍ରାଥମିକତା ଭାବେ ବିବେଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ପୂର୍ବାହ୍ନ 10:30 ବ୍ରହ୍ମପୁରରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ରାଷ୍ଟ୍ରପତି ଗତକାଲି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ତପ୍ତପାଣି

0: ସେଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଆଜି ନୂଆଦିଲ୍ଲୀ ଫେରିବାର କାର୍ଯ୍ୟସୂଚୀ ରହିଛି। ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ଶିକ୍ଷାକ୍ଷେତ୍ର ବୈଠକମାଳା ଆଜିଠାରୁ ଭୁବନେଶ୍ୱରଠାରେ ଆରମ୍ଭ ହେବ। ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ 11 ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଶିକ୍ଷାମନ୍ତ୍ରୀ ଓ 40 ବରିଷ୍ଠ ପଦାଧିକାରୀଙ୍କ ସମେତ 200 ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ। ଏଥିସହିତ ବ୍ରିକ୍ସ ଶିକ୍ଷା ବରିଷ୍ଠ ଅଧିକାରୀଙ୍କ ତୃତୀୟ ବୈଠକ ମଧ୍ୟ ଆଜି ଅନୁଷ୍ଠିତ ହେବ। ଆସନ୍ତାକାଲି ସଦସ୍ୟ ରାଷ୍ଟ୍ର ସମୂହର ଶିକ୍ଷାମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀ ଆଲୋଚନା କରିବେ। ସେହିପରି 7 ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହେବ। ଜନକୈନ୍ଦ୍ରିକ ଏବଂ ମାନବ କଲ୍ୟାଣକୁ ପ୍ରାଥମିକତା ଆଧାରରେ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ନବସୃଜନ, ପାରସ୍ପରିକ ସହଯୋଗ ଓ ସ୍ଥାୟୀ ବିକାଶକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ତୃତୀୟ ବ୍ରିକ୍ସ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ମଧ୍ୟପ୍ରଦେଶର ଭୋପାଳରେ ଆରମ୍ଭ ହେବ। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ ଆସନ୍ତାକାଲି ଉଦ୍ଯାପିତ ହେବ। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଏ ସମ୍ପର୍କିତ ସୂଚନା ଅନୁଯାୟୀ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାଂସ୍କୃତିକ ସହଯୋଗ ଓ କେତେକ ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରତିନିଧିମାନେ ଆଲୋଚନା କରିବେ। ଭାରତର ଅଧ୍ୟକ୍ଷତାରେ ସାଂସ୍କୃତିକ ଭାଗିଦାରୀ ଏବଂ ସମାବେଶୀ ବ୍ୟବସ୍ଥାର ସଶକ୍ତିକରଣ ସହିତ ସଂସ୍କୃତି ମାଧ୍ୟମରେ ଏକ ନିରନ୍ତର ଅଭିବୃଦ୍ଧି ହାସଲ କରିବା ଦିଗରେ ଭାରତର ପ୍ରତିବଦ୍ଧତା ଏହି ବୈଠକ ଦ୍ୱାରା ପ୍ରତିଫଳିତ ହେଉଛି ବୋଲି ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ସ୍ନାତକ କାଉନ୍ସେଲିଂ 2026 ଲାଗି ପ୍ରଥମ ପର୍ଯ୍ୟାୟ ପଞ୍ଜୀକରଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। ମେଡିକାଲ କାଉନ୍ସେଲିଂ କମିଟି ଏମ୍ସିସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟ ପଞ୍ଜୀକରଣ ଲାଗି ଆଜିଠାରୁ ଆସନ୍ତା 12 ଅପରାହ୍ନ 3 ପର୍ଯ୍ୟନ୍ତ ଏବଂ ଦେୟ ପ୍ରଦାନ ସେହିଦିନ ସନ୍ଧ୍ୟା 6 ପର୍ଯ୍ୟନ୍ତ ଅନଲାଇନ୍ ସୁବିଧା ଉପଲବ୍ଧ ରହିବ। ଆସନ୍ତାକାଲିଠାରୁ 13 ପୂର୍ବାହ୍ନ 11 ମଧ୍ୟରେ ପ୍ରାର୍ଥୀମାନେ ନିଜର ଚଏସ୍ ଫିଲିଂ କରିପାରିବେ। ପ୍ରଥମ ପର୍ଯ୍ୟାୟର ସିଟ୍ ଆଲଟ୍ମେଣ୍ଟ ପ୍ରକ୍ରିୟା ଆସନ୍ତା 13-16 ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବା ସହିତ 17 ଦିନ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଏହି ପ୍ରକ୍ରିୟା ପରେ ଆସନ୍ତା 18-22 ମଧ୍ୟରେ ପ୍ରାର୍ଥୀମାନେ ନିଜ ନିଜର ମେଡିକାଲ କଲେଜରେ ରିପୋର୍ଟ କରିବାକୁ ଏମ୍ସିସି ପକ୍ଷରୁ କୁହାଯାଇଛି। ପ୍ରାର୍ଥୀମାନଙ୍କୁ ପଞ୍ଜୀକରଣ, ଚଏସ୍ ଫିଲିଂ ଏବଂ ସିଟ୍ ଆଲଟ୍ମେଣ୍ଟ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇବା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏମ୍ସିସି ପୋର୍ଟାଲରେ ସମସ୍ତ ପର୍ଯ୍ୟାୟର ଟ୍ୟୁଟୋରିଆଲ ଭିଡ଼ିଓ ମଧ୍ୟ ଜାରି କରାଯାଇଛି। ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀରରେ ଅନୁଷ୍ଠିତ ସ୍ଥାନୀୟ ନିର୍ବାଚନକୁ ସମ୍ପୂର୍ଣ୍ଣ ଏକ ପ୍ରହସନ ବୋଲି ଭାରତ ଅଭିହିତ କରିଛି। ଗତକାଲି ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏଭଳି ପ୍ରକ୍ରିୟା ଦ୍ୱାରା ସେମାନେ ପ୍ରକୃତ ତଥ୍ୟକୁ ଲୁଚାଇ ରଖିପାରିବେ ନାହିଁ। ପାକିସ୍ତାନୀ ସେନା ଦ୍ୱାରା ସେଠାରେ ହତ୍ୟା କରାଯିବା ଘଟଣା ଏବଂ ସାଧାରଣ ଜନତାଙ୍କ ପ୍ରତିବାଦ ସମ୍ପର୍କରେ ସମଗ୍ର ବିଶ୍ୱ ଅବଗତ ରହିଛି। ଚଳିତ ବର୍ଷ ଜୁନ୍ରୁ ଏପର୍ଯ୍ୟନ୍ତ 90 ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇସାରିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି।
1: पाकिस्तान अधिकृत कश्मीर में यह तथाकथित चुनाव पूरी तरह से एक दिखावा है। वास्तविक स्थिति तो वहां हो रहे जन प्रदर्शन और पाकिस्तानी बलों द्वारा की जा रही निर्मम हत्याओं की है। इस वर्ष जून से अब तक वहां जन प्रदर्शन जो चल रहा है उसमें 90 लोग मारे गए हैं और कई एक अन्य में घायल हुए हैं। पाकिस्तान की सत्ता व्यवस्था ने जनता के असंतोष का जवाब गोली से, संचार बंदी से, धमकी से और दमन से दिया है। इसके लिए उसे जवाबदेह ठहराया जाना चाहिए और विश्व समुदाय को मानव अधिकारों पर पाकिस्तान के पाखंडपूर्ण उपदेशों के इस खोखले मुखौटे के पार वास्तविकता को देखना चाहिए।
0: ଆସନ୍ତା ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଚଳିତ ବର୍ଷ ଫେବୃଆରୀରୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ତାରିକ ରହମାନଙ୍କୁ ଭାରତ ଏକ ଦ୍ୱିପକ୍ଷୀୟ ଗସ୍ତ ଲାଗି ଆମନ୍ତ୍ରଣ କରିଛି। ତେବେ ବ୍ରିକ୍ସ ସମ୍ମିଳନୀ ପରିପ୍ରେକ୍ଷୀରେ ବିମ୍ଷ୍ଟେକ୍ର ବର୍ତ୍ତମାନର ଅଧ୍ୟକ୍ଷ ଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଭାରତ ପକ୍ଷରୁ ସ୍ୱତନ୍ତ୍ର ଆମନ୍ତ୍ରଣ କରାଯାଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସାମ୍ବାଦିକ ସମ୍ମିଳନୀ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏହି ସମ୍ମିଳନୀ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ହୋଇଛି। ଏହି ପ୍ରକ୍ରିୟାରେ ଭାରତ ସରକାରଙ୍କର କୌଣସି ଭୂମିକା ନାହିଁ ବୋଲି ଶ୍ରୀ ଜୟସ୍ୱାଲ ସ୍ପଷ୍ଟ କରିଛନ୍ତି।
1: वो एक प्राइवेट मीडिया संस्थान उसका आयोजन कर रहा है। भारत सरकार का इस आयोजन से कोई लेना देना नहीं है और साथ ही साथ वहां पर इस मंच से उठाए गए विषय या उस मंच से बोले गए शब्दों का कोई समर्थन हम नहीं करते हैं, ना हमारा कोई उससे कोई रिश्ता नहीं है।
0: କୃଷି କ୍ଷେତ୍ର ଲାଗି ଇଥାନଲ ଏକ ବଡ଼ ସୁଯୋଗ ଭାବେ ଉଭା ହୋଇଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି।

0: ନୂଆଦିଲ୍ଲୀରେ ସର୍ବଭାରତ କିଷାନ ସମନ୍ୱୟ କମିଟି ସହିତ ଆଲୋଚନା ସମୟରେ ସେ କହିଛନ୍ତି ଏହି କ୍ଷେତ୍ରର ଚାଷୀ କୈନ୍ଦ୍ରିକ ନୀତି ଲାଗି କୃଷକମାନେ ପ୍ରତ୍ୟକ୍ଷ ଭାବେ ଲାଭାନ୍ୱିତ ହୋଇପାରିବେ। ଇଥାନଲ ଦେଶର ଶକ୍ତି ସୁରକ୍ଷାକୁ ଅଧିକ ସଶକ୍ତ କରିବା ସହିତ ଚାଷୀମାନଙ୍କର ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରିବାରେ ସହାୟକ ହେବ। ଏହି ଇଥାନଲ ନୀତିକୁ କୌଣସି ଚାଷୀ ସଂଗଠନ ପ୍ରତିରୋଧ କରୁନାହାନ୍ତି ବୋଲି ଶ୍ରୀ ଚୌହାନ ସ୍ପଷ୍ଟ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି ଏହାର ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ। ଆର୍ବିଆଇ ଗଭର୍ଣ୍ଣର ଆଜି ପୂର୍ବାହ୍ନ 10:00 ସର୍ବଶେଷ ରେପୋରେଟ୍ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବେ। ଗତ ସୋମବାରଠାରୁ ଆର୍ବିଆଇର ମୁଦ୍ରାନୀତି କମିଟି ବୈଠକ ଆରମ୍ଭ ହୋଇଥିଲା। କୋରିଆ ମାଷ୍ଟର୍ସ ସୁପର 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତର ତନ୍ଭି ଶର୍ମା, କିଦାମ୍ବି ଶ୍ରୀକାନ୍ତ, କିରଣ ଜର୍ଜ, ରୌନକ ଚୌହାନ, ସାନି ଦୟାନନ୍ଦ, ତରୁଣ ମାନେପାଲି, ଆକର୍ଷୀ କାଶ୍ୟପ, ମାଳବିକା ବଂଶୁଦ, ଅନମୋଲ ଖାର, ଇଶାରାଣୀ ବାରୁଆ ଏବଂ ତାନ୍ୟା ହେମନ୍ତ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ଇତିମଧ୍ୟରେ ଭାରତୀୟ ଯୋଡ଼ି କ୍ରିଷ୍ଣା ପ୍ରସାଦ ଗାର୍ଗା ଓ ପୃଥ୍ୱୀ କ୍ରିଷ୍ଣାମୂର୍ତ୍ତି ଥାଇଲାଣ୍ଡର ଚଲୋଏମ୍ପନ୍ ଏବଂ ଓରାଫେଲ୍ ଥୋଙ୍ଗସା ଯୋଡ଼ିକୁ 21-16 ଏବଂ 21-18 ପରାସ୍ତ କରି ପୁରୁଷ ଡବଲ୍ସ ବର୍ଗର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସାଇବର ଠକେଇ ସହ ଜଡ଼ିତ ବ୍ୟାଙ୍କ ଖାତାଗୁଡ଼ିକର ପରିଚାଳନା ସମ୍ପର୍କିତ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଆର୍ବିଆଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଭାରତ 36 ଦେଶରୁ 274 ଜଣ ପଳାତକ ଅପରାଧୀଙ୍କୁ ଫେରାଇ ଆଣିଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା। ଭୁବନେଶ୍ୱରଠାରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶିକ୍ଷାକ୍ଷେତ୍ର ବୈଠକ, ସଂସ୍କୃତି ବୈଠକ ହେବ ଭୋପାଳରେ। ନିଟ୍ ସ୍ନାତକ କାଉନ୍ସେଲିଂ ଲାଗି ଆଜିଠାରୁ ଆରମ୍ଭ ହେଉଛି ପଞ୍ଜୀକରଣ ଏବଂ ଆଜି ପୂର୍ବାହ୍ନରେ ସର୍ବଶେଷ ରେପୋରେଟ୍ ଘୋଷଣା କରିବ ଆର୍ବିଆଇ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 7:25। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ। ଆଜି ଏଥିରେ ଶୁଣିବା ସବୁଜ ମନ ସୁସ୍ଥ ଜୀବନ, ଏନେଇ ଆଲୋଚନା କରିଛନ୍ତି ଗ୍ରେସି ଡେଭିଡ୍। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୁଚିସ୍ମିତା ପ୍ରଧାନ। କାର୍ଯ୍ୟକ୍ରମ ଶୁଣିବା ତା ପୂର୍ବରୁ ବିଜ୍ଞାପନ।
2: पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ନାୟକ ଡିସ୍ପୋଜାଲ ସେକ୍ଟର 15 କ୍ୱାର୍ଟର ନମ୍ବର E/161। ହଁ ଆଜ୍ଞା, ଏଠାରେ ସମସ୍ତ ପ୍ରକାରର ପାର୍ଟି ଆଇଟମ ଯଥା ଡିସ୍ପୋଜାଲ ବଫେଟ୍ ପ୍ଲେଟ, ଗ୍ଲାସ, କପ୍ ଇତ୍ୟାଦି ସମସ୍ତ ପାର୍ଟି ଆଇଟମ ଆପଣମାନେ ସୁଲଭ ଓ ହୋଲସେଲ ଦରରେ ପାଇପାରିବେ। ଏଥିପାଇଁ ସିଧାସଳଖ ଯୋଗାଯୋଗ କରନ୍ତୁ ଦୁଷ୍ମତ ନାୟକକୁ 765-705-0160।
2: ଏକ ପ୍ରକାର ସେ PM ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 7008248748। ସୂଚନାଟି ସମାପ୍ତ ହେଲା। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା। ଶ୍ରୋତା ବନ୍ଧୁ, ଆଜିର ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି ସବୁଜ ବନ ସୁସ୍ଥ ଜୀବନ, ଏବଂ ପରେ ପରେ ରହିଛି ସ୍ୱାସ୍ଥ୍ୟ ସମ୍ପର୍କିତ ଜାଣିବା କଥା।

0: ଆଡ୍ ହେଇକି ଘର ଇଏ ସବୁ ଦିସ୍ ଇଜ୍ ହ୍ୟାପିନ୍ ଡ୍ୟୁ ଟୁ ପ୍ରି କଟିଂ ଓନ୍ଲି ଇଏ ମାନେ ଯେଉଁ ଗଛ ଗୁଡ଼ା କାଟି ଦେଉଛନ୍ତି ବେଶୀ ପ୍ଲାଣ୍ଟେସନ୍ କରୁନାହାନ୍ତି ଡ୍ୟୁ ଟୁ ଦ୍ୟାଟ୍ ଓନ୍ଲି ୱି ଆର୍ ଫେସିଂ ଅଲ୍ ଦିସ୍ ଥିଙ୍ଗ୍ ନା ଏଇଗୁଡ଼ା ସବୁ ଆମେ ସେତେବେଳେ ଫେସ୍ କରୁଛୁ କି ଫ୍ଲଡ୍ ନହେଲେ ଆଗେ କ'ଣ ହଉଥିଲା ଗୋଟେ ଲିମିଟ୍ରେ ହଉଥିଲା କିନ୍ତୁ ଏବେ ଆପଣ ଦେଖନ୍ତୁ ହରେକ ମାନେ ପୁରା ୱାର୍ଲ୍ଡ ୱାଇଡ୍ ଆପଣ ଦେଖନ୍ତୁ କେତେ ମିନ୍ସ ଫ୍ଲଡ୍ କଣ୍ଟ୍ରୋଲ ହଉନି ଘର ବାସି ଯାଉଛି ଇଏ ହେଇଯାଉଛି ଏତେ ନଷ୍ଟ ହଉଛି ବିକଜ ଅଫ୍ ପିପଲ୍ ଆର୍ କଟିଂ ମୋର ଅଫ୍ ଦ ଟ୍ରିଜ୍ ତ ଇଏ ଟ୍ରି କଟିଂ ପାଇଁ ହିଁ ଏଇଗୁଡ଼ା ସବୁ ଆମକୁ ଡିଷ୍ଟ୍ରାକ୍ସନ୍ ଦେଖିବା ପାଇଁ ଆମେ ପାଉଛୁ ଟ୍ରି କଟିଂର ହିଁ ମୋଷ୍ଟ ଅଫ୍ ଦ ଯେତେ ବି ଗଛ ଅଛନ୍ତି ଲୋକମାନେ କାଟି ଦେଉଛନ୍ତି ଆଉ କେତେ ନଷ୍ଟ ହେଇଯାଉଛି ଜଙ୍ଗଲରେ ଯେଉଁ ନିଆଁ ଲାଗିକି ସବୁ ନଷ୍ଟ ହେଉଛି ତା ପାଇଁ ହିଁ ଇଏ ଗ୍ଲୋବାଲ୍ ୱାର୍ମିଂ ଆଜିକାଲି ଦେଖନ୍ତୁ କେମିତି ଡିଫରେଣ୍ଟ ଜାଗାରେ ଡିଫରେଣ୍ଟ କାଲାମିଟିଜ୍ ହେଉଛି କେତେ ଡିଷ୍ଟ୍ରାକ୍ସନ୍ ହେଉଛି ଫ୍ଲଡ୍ ହଉ ଆଉ ଘର ଭାସି ଯାଉଛି ୟା କିଛି ହେଉଛି ମାନେ ଯେଉଁ ତାପମାନ ଗର୍ମୀରେ ବହୁତ ଏଥର ଗରମ ହେଲା ଯେମିତିକି ଏତେ ବେଶୀ ଗରମ ହେଉନଥିଲା କିନ୍ତୁ ଧୀରେ ଧୀରେ ଏଇଟା ବଢ଼ି ଚାଲିଛି ତ ଆପଣ ଦେଖୁଛନ୍ତି ବର୍ଷା ହେଲେ ଏତେ ଜୋରସେ ହେଉଛି ଏଇଗୁଡ଼ା ସବୁ ଆମେ ଫେସ୍ କରୁଛୁ ବିକଜ୍ ଅଫ୍ ଟ୍ରି କଟିଂ ଓନ୍ଲି ତ ୟାକୁ ଆମେ କଣ୍ଟ୍ରୋଲ୍ କରିବା ପାଇଁ ୟାକୁ ପ୍ରିଭେଣ୍ଟ କରିବା ପାଇଁ ଆମେ ସମସ୍ତଙ୍କୁ ରିକ୍ୱେଷ୍ଟ କରିବା ମୋଷ୍ଟ ଅଫ୍ ଦ ପିପଲ୍କୁ କି ବେଶୀରୁ ବେଶୀ ସେମାନେ ଯେମିତି ଟ୍ରି ପ୍ଲାଣ୍ଟେସନ୍ କରିବେ ଆଉ ଯଦି ଗୋଟିଏ ଗଛ କାଟୁଛନ୍ତି ତ ଦୁଇଟା ଲଗାନ୍ତୁ ଏଇ ସବୁ ଜିନିଷକୁ ଆମକୁ ବହୁତ ତାକୁ ବହୁତ ଆଗେ ବଢ଼େଇବା ଇଏ ଜିନିଷ ଏକ୍ଚୁଆଲି ଆମେ ଯେଉଁ ବୃକ୍ଷରୋପଣ କରିଲେ ହିଁ ୟାକୁ ଆମେ ଜାଗୃତ କରିପାରିବା ୟାକୁ ଆମେ ସୁରକ୍ଷିତ କରିପାରିବା
1: ତେବେ ମ୍ୟାଡମ୍ କହିବେ ବୃକ୍ଷରୋପଣ ଦ୍ୱାରା ଆମେ କିପରି ଭାବରେ ଉପକୃତ ହୋଇପାରିବା
0: ଏକ୍ଚୁଆଲି ଆମେ ଯେଉଁ ବୃକ୍ଷରୋପଣ କରିଲେ ହିଁ ବୃକ୍ଷରୋପଣ କରିବା ଦ୍ୱାରା ଆମେ ଏନ୍ଭାୟରମେଣ୍ଟକୁ ପର୍ଯ୍ୟାବରଣକୁ ସୁରକ୍ଷିତ ରଖିପାରିବା ଆମର ଏନ୍ଭାୟରମେଣ୍ଟ ଯେତେ ବି ମାନେ ଇଏ ଆୱେର୍ନେସ୍କୁ ଆମକୁ ବହୁତ ଆଗରେ ବଢ଼େଇବାର ଅଛି ବୃକ୍ଷରୋପଣ ଆଜିକାଲି ବହୁତ ଲୋକମାନେ କରୁଛନ୍ତି ବହୁତ ଜଣ ଇନିସିଏଟିଭ୍ ନେଇଛନ୍ତି କିନ୍ତୁ ପୁଣି ବି ଆମେ ବଡ଼ ମାତ୍ରାରେ ରିକ୍ୱେଷ୍ଟ କରିବା କି ସେ ଯେଉଁ ମାନେ ଛୁଆ ହଉ ୟା କେଉଁ ଏଜ୍ର ବି ଲୋକ ହଉ ତାଙ୍କୁ ନିଶ୍ଚୟ ଆମେ ନିବେଦନ କରିବା କି ସେମାନେ ବେଶୀରୁ ବେଶୀ ଯେମିତି ଗଛ ଲଗେଇବେ ଗୋଟେ ଗଛ ଲଗେଇଲେ ତା ଦେଖଭାଲ ବି କରନ୍ତୁ ତାକୁ ଯତ୍ନ ନିଅନ୍ତୁ ଆଣ୍ଡ ପ୍ଲାଷ୍ଟିକ୍ ଆଣ୍ଡ ଅଲ୍ ସେମାନେ ୟୁଜ୍ ଯେମିତି ନ କରନ୍ତୁ ସୋ ଦ୍ୟାଟ୍ ଇଏ ଆମର ଫ୍ୟୁଚର୍ ଜେନେରେସନ୍ ପାଇଁ ବହୁତ ଭଲ ଏଇଆ ମୁଁ କହିବି ଗୋଟେ ବ୍ୟକ୍ତି ଗୋଟେ ଟ୍ରି ଆଟ୍ଲିଷ୍ଟ ଏଇଟା ମିନିମମ୍ ରିକ୍ୱେଷ୍ଟ ରହିଲା ଆଉ ବେଶୀ ତ ଆପଣ ଲଗେଇ ପାରିବେ ଇଟ୍ ୱିଲ୍ ବି ଭେରି ଗୁଡ୍ କାହିଁକିନା ଗୋଟେ ଟ୍ରି ଆମକୁ ପୁରା 50 to 100 years ଏଇଟା ଆମକୁ ଅକ୍ସିଜେନ୍ ପ୍ରଦାନ କରେ କାହିଁକି ବିକଜ୍ ଇଟ୍ ପ୍ରୋଭାଇଡ୍ସ ଆସ୍ ଅକ୍ସିଜେନ୍ ଦିଏ ଯେମିତି ଆମର ପଲ୍ୟୁସନ୍କୁ କଣ୍ଟ୍ରୋଲ୍ କରେ ଆମର ମାଟି ଇରୋସନ୍ ଯେଉଁଟା ହୁଏ ସେଇଟା ପ୍ରୋଟେକ୍ଟ କରେ ଆଉ ପାଣି ଅଲସୋ ୱି ଗେଟ୍ ପିଓର ୱାଟର ତ ଇଏ ସବୁ ଜିନିଷ ୱି ଗେଟ୍
1: ଆପଣ ଯେମିତି କହିଲେ କି ପରିବେଶର ସୁରକ୍ଷା ସେତେବେଳେ ହେଇପାରିବ ଯେତେବେଳେ ବୃକ୍ଷରୋପଣ ଅଧିକରୁ ଅଧିକ ହେବ ତାପରେ ବୃକ୍ଷ ଯଦି କଟା ହେଉଛି ଅଧିକ ପରିମାଣରେ ତେବେ ଆପଣ ଯେମିତି କହିଲେ ବନ୍ୟା ବାତ୍ୟା ତା ସହିତ ପୃଥିବୀର ଯେଉଁ ଉତ୍ତାପ ବଢ଼ୁଛି ଦିନକୁ ଦିନ ଜଳବାୟୁରେ ପରିବର୍ତ୍ତନ ଘଟୁଛି ମାଟି କ୍ଷୟ ହେଉଛି ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଉଛି ଏଇଟା ବିଭିନ୍ନ ପ୍ରକାର ପରିବେଶ ଉପରେ କ୍ଷୟକ୍ଷତି ମଧ୍ୟ କରୁଛି ବୃକ୍ଷରୋପଣ ହିଁ ଗୋଟିଏ ମାଧ୍ୟମ ଯାହାଦ୍ୱାରା କି ଏଇ ଯେଉଁ ପରିବେଶ ଯେଉଁ ବିପଦ ଆଡ଼କୁ ଯାଉଛି ତାକୁ ସୁରକ୍ଷା କରାଯାଇପାରିବ
0: ଏକ୍ଚୁଆଲି ମୁଁ ତ ସେଇଆ କହିଲି କି ଏଇଟା ବହୁତ ଜରୁରୀ ବିକଜ୍ ଟ୍ରି ଆମର ଆବ୍ଜର୍ବ କରେ କାର୍ବନ୍ ଡାଇଅକ୍ସାଇଡ୍ ଆଣ୍ଡ ରିଲିଜ୍ କରେ ଅକ୍ସିଜେନ୍ ଆଣ୍ଡ ରିଡ୍ୟୁସ୍ କରେ ଆମ ପଲ୍ୟୁସନ୍ ଯେଉଁଟା ଅଛି ଯେଉଁଟା ପ୍ରଦୂଷିତ ହେଉଛି ଆପଣ ଜାଣିଛନ୍ତି ଆଜିକାଲି କେତେ ଇଣ୍ଡଷ୍ଟ୍ରି ଫ୍ୟାକ୍ଟ୍ରି ସବୁରେ ଏତେ ଧୂଆଁ ଯେଉଁଟାକି ପୁରା ପଲ୍ୟୁଟ୍ କରୁଛି ଏନ୍ଭାୟରମେଣ୍ଟରେ ଯେଉଁଟା ଡେଲିରେ ଆମେ ଶୁଣୁଥିଲୁ ଆଜିକାଲି ଏଇଟା ରାଉରକେଲାରେ ବି ହେବା ଆରମ୍ଭ ହେଇଗଲାଣି ବଡ଼ ବଡ଼ ଇଣ୍ଡଷ୍ଟ୍ରି ହଉ ଇଏ ଫ୍ୟାକ୍ଟ୍ରି ସବୁ ଯେଉଁ ଧୂଆଁ ଛାଡ଼େ ତା ପାଇଁ ବହୁତ ପଲ୍ୟୁଟ୍ ହେଇଯାଉଛି ସେ ପଲ୍ୟୁସନ୍କୁ କଣ୍ଟ୍ରୋଲ୍ କରିବା ପାଇଁ ଟ୍ରି ପ୍ଲାଣ୍ଟେସନ୍ ବହୁତ ଜରୁରୀ ଯେମିତି କନଜର୍ଭ ୱାଟର୍ ହଉ ସପୋର୍ଟ ସେ ପାଣି ଆମେ ଯେତେ ଟ୍ରି ପ୍ଲାଣ୍ଟେସନ୍ କରୁଛୁ ଆମର ୱାଇଲ୍ଡ ଲାଇଫ୍ ବି ବହୁତ ସୁରକ୍ଷିତ ହୁଏ ସେଇଟାରୁ

0: ତ ୱି ମଷ୍ଟ ଟ୍ରାଏ କି ଆମକୁ ନିହାତି ଟ୍ରାଏ କରିବାର ଅଛି କି ବେଶୀରୁ ବେଶୀ ପ୍ଲାଣ୍ଟସ୍ ଆପଣ ପ୍ଲାଣ୍ଟ କରନ୍ତୁ। ଯେତେ ବି ଆପଣ ଗଛ ନଷ୍ଟ ବି କରି ଡ୍ୟୁ ଟୁ କାଠ ପାଇଁ କିଛି ପାଇଁ ଯଦି ବି କାଠ ମାନେ ଲକଡ଼ି କଟା ହୁଏ ତ ଟ୍ରାଏ କରନ୍ତୁ କି ପ୍ଲାଣ୍ଟେସନ୍ ବି ସେମିତି ପ୍ଲାଣ୍ଟ ମାନେ ସାପ୍ଲିଙ୍ଗ ଆଣିକି ରଖନ୍ତୁ ଆଉ ତାର ବି ଦେଖଭାଲ ବି କରନ୍ତୁ।
1: ତେବେ ମ୍ୟାଡ଼ାମ୍ ଏଠି କହିଲେ ପ୍ଲାଣ୍ଟେସନ୍ ବା ବୃକ୍ଷରୋପଣ କରିବା ବହୁତ ଜରୁରୀ ଆଉ ଲୋକମାନେ ନିହାତି କରିବା ଦରକାର। ଯଦି ବି ଗଛ ନଷ୍ଟ ହେଉଛି ବା କଟାଯାଉଛି ତଥାପି ବୃକ୍ଷରୋପଣର ଆବଶ୍ୟକତା ରହିଛି। ତେବେ ବୃକ୍ଷରୁ କ'ଣ ସବୁ ଉପକାରିତା ମିଳିଥାଏ ଏ ସମ୍ପର୍କରେ କିଛି କୁହନ୍ତୁ।
0: ଆମେ ଯେଉଁଟା ବେନିଫିଟ୍ସ ଅଫ୍ ଟ୍ରି କହୁଛୁ ସେଇଟା ତ ଲାଇକ୍ ଅକ୍ସିଜେନ୍ ବି ଗେଟ୍। ଆପଣ ଦେଖିଥିବେ ଅକ୍ସିଜେନ୍ର କେମିତି ସର୍ଟେଜ୍ ହେଇଥିଲା ଡ୍ୟୁରିଂ କରୋନା। କରୋନାରେ ଆପଣ ଦେଖନ୍ତୁ କେତେ ଲୋକମାନେ ଯେଉଁ ଆଡମିଟ୍ ହେଉଥିଲେ ଅକ୍ସିଜେନ୍ ପାଉନଥିଲେ, ତା ପାଇଁ ବି କେତେ ମୁସ୍କିଲରୁ କେଉଁଠୁ କେଉଁଠୁ ଆଣିକି ସେମାନେ ଆରେଞ୍ଜ କରୁଥିଲେ ହସ୍ପିଟାଲ୍ସ ମୋଷ୍ଟ ଅଫ୍ ଦ ଇନ୍ ଇଣ୍ଡିଆ ଓନ୍ଲି। ତ ସେଇଗୁଡ଼ା ସବୁ ଆମକୁ ବେନିଫିଟ୍ କ'ଣ ଟ୍ରି ପ୍ରୋଭାଇଡର୍ସ ଅକ୍ସିଜେନ୍ ହଉ ଫ୍ରୁଟ୍ସ ହଉ ସେଡ୍ ହଉ ମେଡିସିନ୍ ହଉ କାଠ ହଉ ସେଲ୍ଟର୍ ଫର୍ ବର୍ଡ଼ସ୍ ଆଣ୍ଡ ଆନିମଲ୍ସ ଏଇଗୁଡ଼ା ସବୁ ହିଁ ତ ବେନିଫିଟ୍ ଅଫ୍ ଟ୍ରିଜ୍ ଅଛି।
1: ଯେହେତୁ ଆପଣ ଜଣେ ସମାଜସେବୀ ସେଥିପାଇଁ ଆପଣ ପରିବେଶର ସୁରକ୍ଷା ସ୍ୱଚ୍ଛତା ଆଉ ବୃକ୍ଷରୋପଣ ଆଦି ଦିଗରେ କାର୍ଯ୍ୟ କରୁଥିବା ଏକ ଅନୁଷ୍ଠାନ ସହିତ ଆପଣ ଜଡ଼ିତ ହୋଇ ଅଛନ୍ତି। ଏହି ଅନୁଷ୍ଠାନ ଏସବୁ ଦିଗରେ କିଭଳି କାର୍ଯ୍ୟ କରୁଛି ଏ ବିଷୟରେ ଅବଗତ କରାଇବେ।
0: ଆକ୍ଚୁଆଲି ଯେଉଁଟା ଆପଣ କହିଲେ ଗୃହଲକ୍ଷ୍ମୀ ଗୋଟେ NGO ସାଙ୍ଗରେ ମୁଁ ଯେଉଁଟା ଯୋଡ଼ିଛି ସେଇଟା ବହୁତ ଲେଡ଼ିଜ୍ ମାନେ ଅଛନ୍ତି। ଆମେ ଏବେ ବୃକ୍ଷାରୋପଣ ଯେଉଁଟା ପ୍ରୋଗ୍ରାମଟା ଏଇଟା ଆମେ କରିଛୁ ସେଇଟା ବହୁତ ଲୋକ ରରକେଲାର ପାର୍ଟିସିପେଟ୍ କରିଛନ୍ତି ଯେଉଁଟାକି ମୁଁ ବହୁତ ତାଙ୍କୁ ଥ୍ୟାଙ୍କସ୍ ଦେବି। ଏଇଟା ବହୁତ ଭଲ ଗୋଟେ ଇନିସିଏଟିଭ୍ ବାଏ ଗୃହଲକ୍ଷ୍ମୀ ଯାହାର ମେନ୍ ଆମର ଚେୟାରପର୍ସନ୍ ହେଉଛନ୍ତି ମିଷ୍ଟର ଜିସି ସେଠି ସାର୍। ସେ ହିଁ ଆମ ଲେଡ଼ିଜ୍ମାନଙ୍କୁ ଇଏ NGOଟା କରିକି ଦେଇଛନ୍ତି। ଇଏ ଗ୍ରୁପ୍ଟା ଆମେ 2025 ଆରମ୍ଭ କରିଛୁ ଏଇଟାରେ ଏବେ ନିୟର୍ ଆବାଉଟ୍ 30 ଲେଡ଼ିଜ୍ମାନେ ଅଛନ୍ତି। ସେ ସ୍ପେଶାଲି ଇଏ ଟିମ୍ଟା ହିଁ ବନା ହେଇଛି କି ଲେଡ଼ିଜ୍ମାନଙ୍କୁ ଟିକେ ଏଣ୍ଟରଟେନ୍ ହଉ ଏଣ୍ଟରଟେନମେଣ୍ଟ ପାଇଁ ହିଁ କରାହେଇଛି କି ସେମାନେ ଟିକେ ଯେମିତି ଆୱେର୍ ହେଇପାରିବେ। ସେଇଠାରୁ ବି ଗୋଟେ ଲେଡ଼ି ଟ୍ରେନର୍ ଆମ ଲେଡ଼ିଜ୍ମାନଙ୍କୁ ଟ୍ରେନିଂ ଦେଉଛନ୍ତି ଆଉ କେତେ ଜଣଙ୍କୁ ସିଲେଇ ଶିଖାଉଛନ୍ତି। ଆଉ ତାପରେ ଆମେ ୟାପରେ ୱିମେନ୍ସ ଇଣ୍ଟରନ୍ୟାସନାଲ ୱିମେନ୍ସ ଡେରେ ବି ପ୍ରୋଗ୍ରାମ୍ ରଖିଲୁ ସେଇଟାରେ ବି ଆମର ଗେଷ୍ଟମାନଙ୍କୁ ଆମେ ଲେଡ଼ିଜ୍ ଗେଷ୍ଟମାନଙ୍କୁ ଡାକିକି ସବୁ ଲେଡ଼ିଜ୍କୁ ଭଲ ଗୋଟେ ସ୍ପିଚ୍ ମୋଟିଭେସନାଲ ସ୍ପିଚ୍ ଗୁଡ଼ା ସବୁ ଦିଆହେଲା କି ସେମାନେ କେମିତି ମୋଟିଭେଟେଡ଼ ରହିବେ କାହିଁକି ସେଇଟାରେ ବହୁତ ଲେଡ଼ିଜ୍ମାନେ ଆମର ହାଉସ୍ ୱାଇଫ୍ ଅଛନ୍ତି ଯିଏ ଘରୁ ବାହାରନ୍ତିନି ବେଶୀ ତ ସେମାନେ ବି ମୋଟିଭେଟ୍ ହେଲେ କି ଆମେ କ'ଣ କରିକି ନିଜ ଟାଇମ୍କୁ ଏନ୍ଗେଜ୍ କରିପାରିବା। ଆମେ ଯେମିତି ରଜ ଫେଷ୍ଟିଭାଲ୍ କରୁ ରଜରେ ଆମେ ବହୁତ ଜିନିଷ ସେମାନେ ପିଠା ବନାଇକି ସବୁ ଆସନ୍ତି ଡିସପ୍ଲେ କରେ ତାଙ୍କ ଟ୍ୟାଲେଣ୍ଟ ସେମାନେ ଦେଖାନ୍ତି ସେଇଟା ସେମିତି ଏଇ ପ୍ରୋଗ୍ରାମରେ ଆମେ ଆଗେ ଫ୍ୟୁଚରରେ ବହୁତ କିଛି ଭାବିଛୁ ଲେଡ଼ିଜ୍ ପାଇଁ କରିବା ପାଇଁ। ତ ଏବେ ଯେମିତିକି 1 ଅଗଷ୍ଟରେ ଇଏ ଯେଉଁ ବୃକ୍ଷାରୋପଣ ଆମେ କରିଛୁ ସେଇଟାରେ ଭଲ ରେସ୍ପନ୍ସ ରହିଲା ଆର୍ ଆମେ ଚାହୁଁଛୁ ଏମିତି ପ୍ରୋଗ୍ରାମ ଆମେ ଫ୍ୟୁଚର ନିୟର୍ ଫ୍ୟୁଚରରେ ବି କରିବୁ।
1: ପଜିଟିଭ୍ ଏଇଟାରେ
0: ବି ମୁଁ କହିବା ପାଇଁ ଚାହିଁବି ଏଇଟା ସିନ୍ସ ଆମେ ସ୍କୁଲ୍ର କରିଛୁ ତ ୟା ପାଇଁ ବି ଆମ ଗୃହଲକ୍ଷ୍ମୀର ଆଉ ଗୋଟେ ବ୍ରାଞ୍ଚ ଅଛି ଗ୍ରୀନ୍ ଟିମ୍। ସେଇଟା ଗ୍ରୀନ୍ ଟିମ୍ର ଲେଡ଼ିଜ୍ମାନେ ହିଁ ଯାଇକି ସେ ଗଛକୁ ପୁରା ଦେଖଭାଲ କରିବେ।
1: ତେବେ ମ୍ୟାଡ଼ାମ୍ ଏଇଠି କହିବେ ପରିବେଶର ସୁରକ୍ଷା ଆଉ ବୃକ୍ଷରୋପଣ ଏବଂ ସ୍ୱଚ୍ଛତା ବିଷୟରେ ବ୍ୟକ୍ତିଗତ ସ୍ତରରେ ଏହାକୁ ଆପଣ କେତେ ଗୁରୁତ୍ୱ ଦେଇଥାନ୍ତି?
0: ଆକ୍ଚୁଆଲି ବ୍ୟକ୍ତିଗତ ସ୍ତରରେ ମୁଁ ନିଜେ ହିଁ ଆମ ଘରର ଏନ୍ଭାୟରମେଣ୍ଟକୁ ବହୁତ କ୍ଲିନ୍ ରଖେ ଆଣ୍ଡ ଟ୍ରାଏ କରିକି ଯେମିତି ହେଲେ ଗଛ କିଛି କିଛି ନ୍ୟୁ ନ୍ୟୁ ପ୍ଲାଣ୍ଟସ୍ ଆଣିକି ମୁଁ ଘରେ ଲଗାଏ। କିଛି ଗଛ ଯେମିତି ଆମର ଅଛି ସେଇ ଗଛଗୁଡ଼ା ଫ୍ରୁଟ୍ସ ତ ଦିଏନି ପୁଣି ବି ଆମେ ଦେଖୁଛୁ ସେଇଟାରେ ପଶୁପକ୍ଷୀ ଘୋଷଲା ବନେଇକି ରହନ୍ତି। ଦ୍ୟାଟ୍ ଅଲସୋ ହେଲ୍ପ ଅସ୍ ଆର୍ ଏନ୍ଭାୟରମେଣ୍ଟ ଟୁ ବି ସପୋର୍ଟିଭ୍। ସେଇଗୁଡ଼ା ସବୁ ଆମକୁ ଗୋଟେ ଭଲ ଏନ୍ଭାୟରମେଣ୍ଟ ଦିଏ। ଆମେ ଗଛ ଯାହା ବି ଲଗାଉଛୁ ଆମନେ ସାମ୍ନେ ସେଇଟା ହରାଭରା ଗୋଟେ ବହୁତ ଭଲ ଏନ୍ଭାୟରମେଣ୍ଟ ଦିଏ ଆଣ୍ଡ ମୁଁ ନିଜେ ଫିଲ୍ କରେ କି ଆମେ ଯେବେ ନିଜ ଘରକୁ ମୁଁ ଯେବେ କ୍ଲିନ୍ ରଖେ

ଦ୍ୱିତୀୟ ବିଷୟରେ ମୁଁ ଏଇଆ କହିବି କି ଯେମିତି ମୁଁ ନିଜ ଘରର ସବୁ ଜିନିଷ ଯେବେ ଦେଖେ ତ ଯେତେବେଳେ ଅଇଳା ବାହାରେ ହୁଏ ତ ଡ୍ରାଏ ଥିଙ୍ଗସ୍କୁ ମୁଁ ଅଲଗା ରଖେ, ୱାଟରି ଯେତେ ପାଣି ପାଣି ଜିନିଷକୁ ଅଲଗା ରଖିକି ସେ ଡଷ୍ଟବିନ୍ ବାଲା ଯେବେ ବି ଆସେ ତାଙ୍କୁ

0: ରୁ ରକ୍ଷା ଅଛି, ସେଇ କ୍ଲିନିନେସ୍ ହିଁ ଆମକୁ ରୋଗ ମୁକ୍ତ ବି କରେ। ଏନ୍ଭାୟରମେଣ୍ଟରେ ଭଲ ଭଲ ଗଛ ଗୁଡ଼ା ଲଗେଇଲେ ବି କେତେ ଭଲ ଆମକୁ ଫିଲ୍ ହୁଏ, ଆମେ ଯେବେ ବି ବାହାରକୁ ଯାଇକି ବସୁ ପକ୍ଷୀ। ମୁଁ ବହୁତ ପ୍ରିଫର କରେ ଯେତେ ବି ଆମେ ସବ୍ଜିର ଯେଉଁ ଛିଲ୍କା ଗୁଡ଼ା ସବୁ ବାହାରେ ସେଇଟା ମୁଁ ମୋର ଗାଈମାନଙ୍କୁ ଦିଏ। ମୋତେ କି ଜାଣି ସେଇଟା ଛୋଟ ଛୁଆରୁ ହିଁ ଗୋଟେ ନେଚର ରହିଛି କି ମୋତେ କେବେ ବି କଦଳୀ ଖାଉ ୟା କିଛି ବି ଫ୍ରୁଟ୍ସ ଖାଉ ୟା ସବ୍ଜି କିଛି ବି ବନାଉ ତାର ଚପାକୁ ଫିଙ୍ଗିବା ପାଇଁ ବିଲକୁଲ ମନେ ହୁଏନି। ମୋତେ ଲାଗେ କି ସେଇଟା ଜାନୁଆର ମାନେ ତ କିଛି କହିପାରନ୍ତି ନାହିଁ, ତ ମୁଁ ସେଇଟା ଦିଏ ତାଙ୍କୁ। ଆଉ ଯେମିତି ହେଲେ ଯଦି କିଛି ଏମିତି ଆମେ ଖାଉଛୁ ହାଡ଼ୁଡ଼ ବି ହଉ ଏମିତି ସେମିତି ଚାରିଆଡ଼ରେ ଫିଙ୍ଗିକି ରଖିବା କଥା ନୁହେଁ, ସେଇଟା ଡଷ୍ଟବିନ୍ ବାଲା ଆସିଛି ତାଙ୍କୁ ଦେଇଦିଅ। ନିଜକୁ ବହୁତ ସଫା ରଖ, ନିଜ ଘରକୁ ବି କ୍ଲିନ୍ ରଖ କି କିଏ ବି ଆସିଲେ ବି ତାଙ୍କୁ ବି ଭଲ ଲାଗିବ ଆର୍ ଆମେ ବି ବହୁତ ସୁରକ୍ଷିତ ଫିଲ୍ ହବ, ଆମେ ରୋଗମୁକ୍ତ ରହିବା, ଆମେ ସେ ଏନ୍ଭାୟରମେଣ୍ଟ ହରା ଭରା ଏନ୍ଭାୟରମେଣ୍ଟ କୁ ବି ଏନ୍ଜୟ କରିପାରିବା। ଏଇଟା ଦେଖିକି ଆଗଲ ବଗଲ ପଡ଼ୋଶୀମାନେ ବି ଆମ ପଡ଼ିଶା ଘର ମାନେ ବି ସେମାନେ ବି ଗୋଟେ ଇନ୍ସପିରେସନ୍ ପାଇବେ କି ଆମେ କ୍ଲିନ୍ ରଖିଛନ୍ତି ତ ଚାଲ ଲାଇନ୍କୁ ଆମେ କ୍ଲିନ୍ କରିବା। ଆଉ ଏଇଟା ବି ଇନିସିଏଟିଭ୍ ମୁଁ ନେଇଥିଲି କି ଆମ ଲାଇନ୍ର ଅଧା ଲାଇନ୍ ତ ଆମ ଲାଇନ୍ ବହୁତ ଲମ୍ବା ଲାଇନ୍ ସେଇଟା ଅଧା ଯାଇ ସେଇଟାରେ ସିନ୍ସ ମୁଁ ସୋସିଆଲ୍ ୱାର୍କର୍ ତ ଯାଇକି ଯେବେ କ୍ଲିନ୍ କରିବା ପାଇଁ ଆରମ୍ଭ କଲି ତ କିଛି ଲୋକ ବି ଜଡ଼ିତ ହେଲେ, ସେମାନେ ବି କହିଲେ ଆରେ ମ୍ୟାଡ଼ାମ୍ ଆପଣ କରିଛନ୍ତି ଆମେ ବି କରିବା, ସେମିତି ସେମାନେ ବି ଆମ ସାଙ୍ଗରେ ମିଶିକି। ଆଉ ସେମିତି ଧୀରେ ଧୀରେ ପୁଣି ଆମେ ଦେଖିଲୁ କି ଠିକ୍ ଅଛି ଡଷ୍ଟବିନ୍ ବାଲା ଆସୁଛି ତ ଡଷ୍ଟବିନ୍ ବାଲାକୁ ଦେବା ଆରମ୍ଭ କଲୁ। କିନ୍ତୁ ଏଇଟା ଦେଖିକି ମୁଁ ଦେଖିଲି ଆଗ ପଛ ଲାଇନ୍ ଗୁଡ଼ା ବି ଟିକେ କ୍ଲିନ୍ ହେଇଗଲା କି ଏମାନେ ମିଶିକି କରୁଛନ୍ତି, ଚାଲ ଆମେ ବି ଆମ ଏନ୍ଭାୟରମେଣ୍ଟକୁ ଭଲ ରଖିବା।
1: ତେବେ ମ୍ୟାଡ଼ାମ୍ ଆମର ଆଲୋଚନା ଶେଷରେ ପରିବେଶର ସୁରକ୍ଷା ଓ ବୃକ୍ଷରୋପଣ ଏବଂ ସ୍ୱଚ୍ଛତା ବିଷୟରେ ଶ୍ରୋତାଙ୍କୁ ଆପଣ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ଆକ୍ଚୁଆଲି କହିବି କି ଯେମିତି ଆମର ବନ ମହୋତ୍ସବ ସେଇଟା 1950ରେ ଆରମ୍ଭ ହେଇଥିଲା, ସେଇଟା ମିଷ୍ଟର କେ ଏମ୍ ମୁନ୍ସି ସର୍ ଯିଏ ଥିଲେ ସିଏ ଆରମ୍ଭ କରିଥିଲେ। ଆର୍ ଏଇଟା ସବୁ ବର୍ଷ ସେଇ ଟାଇମ୍ରୁ ହିଁ ସବୁ ବର୍ଷ ଆମର ଜୁଲାଇର ଫାର୍ଷ୍ଟ ୱିକ୍ରେ ସେଲିବ୍ରେଟ୍ ହୁଏ। ଆଣ୍ଡ ୟାକୁ ଏବେ ଲୋକମାନେ ରିଏଲି ସିରିୟସ୍ଲି ନେଲେନି, ଆଣ୍ଡ ସେମାନେ ବି ଅଧିକ ମାନେ ବେଶୀରୁ ବେଶୀ ଗଛ ଲଗାଉଛନ୍ତି, ଖ୍ୟାଲ ବି ରଖୁଛନ୍ତି। କିନ୍ତୁ ଯେତେ ହେଲେ ବି ବହୁତ ନଷ୍ଟ ବି ହେଉଛି ଜଙ୍ଗଲରେ ସବୁ ଯେଉଁ ଆଗ ଲାଗିକି ହେଇଯାଉଛି, ତା ପାଇଁ ସେଇ ଆଗେନ୍ ବାର ବାର ସେଇ ରିକ୍ୱେଷ୍ଟ କରିବି କି ଯେତେ ବେଶୀରୁ ବେଶୀ ଆପଣ ଟ୍ରି ପ୍ଲାଣ୍ଟେସନ୍ କରନ୍ତୁ, ବୃକ୍ଷାରୋପଣ କରନ୍ତୁ, ଆର୍ ସମସ୍ତଙ୍କୁ ବି ଆୱେର୍ କରନ୍ତୁ। ନିଜେ ତ ଲଗେଇବେ ତା'ର ଦେଖଭାଲ କରନ୍ତୁ, ଖାଲି ଲଗେଇଦେଲେ ହେବନି, ବହୁତ ଜଣ ଖାଲି ଲଗେଇକି ଛାଡ଼ି ଦେଉଛନ୍ତି, ସେମିତି କରିବେ ତାର ପୁରା ନିଜ ଗୋଟେ ଫ୍ୟାମିଲି ମେମ୍ବର ପରିକା ତାର ଦେଖଭାଲ କରିବେ ଯେମିତି ସେ ବଡ଼ ହେବ। ଫ୍ୟୁଚର୍ରେ ଗୋଟେ ପ୍ଲାଣ୍ଟ ଯଦି ଗୋଟେ ମନୁଷ୍ୟ ଦୁଇ ଲୋକଙ୍କର ଲାଇଫ୍କୁ ସେଭ୍ କରୁଛି ଗୋଟେ ପ୍ଲାଣ୍ଟ, ତାହେଲେ ଆମେ କାହିଁ ଏଇଟା କରିବାନି? ସେ ବି ମୋର ଦେନ୍ 50-100 ଇୟର୍ସ ଗୋଟେ ବନିଆନ୍ ଟ୍ରି ହଉ ପିପଲ କା ଗଛ ଯେଉଁ ବି ସେଇଗୁଡ଼ା ସବୁ ଏତେ ବର୍ଷ ଯଦି ଆମକୁ ଏମିତି ସୁରକ୍ଷିତ ରଖୁଛି ତ ଇଟ୍ ଇଜ୍ ଆୱାର ରେସ୍ପନ୍ସିବିଲିଟି କି ଆମେ ଏଇଟାକୁ ଯେମିତି ହେଲେ ଆଗେ ବଢ଼େଇବା। ଏଇ ସ୍ଲୋଗାନ୍ ରଖିବା କି ଗୋଟେ ବ୍ୟକ୍ତି ଗୋଟେ ପେଡ଼ ଗୋଟେ ଗଛ, ଏଇ ସ୍ଲୋଗନ୍ ସାଙ୍ଗରେ ୟାକୁ ଆଗେ ବଢ଼େଇବା।
1: ଆଜ୍ଞା,
0: ଆଉ ସବୁ ଛୁଆମାନଙ୍କୁ ବି ଏଇଆ ରିକ୍ୱେଷ୍ଟ କରିବି କି ଛୁଆମାନେ ସ୍କୁଲର ଥାଉ ଯେତେ ଯେଉଁ ବି କଲେଜର ହଉ ସ୍କୁଲର ହଉ ସମସ୍ତଙ୍କୁ କହିବି ଆପଣମାନେ ଯେମିତି ହେଲେ ଗଛ ଲଗାନ୍ତୁ ଆଉ ଗଛର ଖ୍ୟାଲ ରଖନ୍ତୁ, ଆଉ ଟ୍ରାଏ କରନ୍ତୁ କି ବେଶୀରୁ ବେଶୀ ଲଗେଇବେ। ଏ ଆୱେର୍ନେସ୍କୁ ବି ସମସ୍ତଙ୍କୁ କହିବେ ଆଣ୍ଡ ଆଭଏଡ୍ କଟିଂ ଟ୍ରିଜ୍, ଟ୍ରିକୁ କାଟିବା ପାଇଁ ଅନୁମତି ଦେବେନି, ଆଉ ତାକୁ ରେଗୁଲାର ୱାଟର ଦେବେ ଆଣ୍ଡ ସ୍ପ୍ରେଡ୍ ଆୱେର୍ନେସ୍, ଏଇ ଜାଗରୁକତା ବହୁତ ଜରୁରୀ କାହିଁକି ଆମେ କହି କହିକି ଲୋକମାନଙ୍କୁ ଆୱେର୍ କରେଇ ପାରିବା।
1: ଆଜ୍ଞା,
0: ମେସେଜ୍ ମୋର ଏଇଆ ରହିବ ଯେମିତି ଏବେ ବି ଆମେ ଯେଉଁ କରିଛୁ ବୃକ୍ଷାରୋପଣ ଗୃହଲକ୍ଷ୍ମୀ ସାଇଡ଼ରୁ, ସେଇଟାରେ ବି ଆମର ଏଇ ରହିଛି ସ୍ଲୋଗାନ୍ କି ଗୋଟେ ବ୍ୟକ୍ତି ଗୋଟେ ପେଡ଼ ଗୋଟେ ଗଛ, ତ ସେଇଆ ହିଁ ମୋ ମେସେଜ୍ ରହିବ।
1: ତେବେ ମ୍ୟାଡ଼ାମ୍ ଯାହା ହଉ ଆପଣ ଆପଣଙ୍କର କାର୍ଯ୍ୟ ବ୍ୟସ୍ତତା ଭିତରୁ କିଛି ସମୟ ଦେଇ ଆଜିର ଆଲୋଚନାରେ ଅଂଶଗ୍ରହଣ କରିଥିବାରୁ ଏବଂ ପରିବେଶର ସୁରକ୍ଷା କିଭଳି ଭାବରେ ହେଇପାରିବ, ବୃକ୍ଷରୋପଣ କରିବା ଦ୍ୱାରା କ'ଣ ସବୁ ସୁବିଧା ମିଳିପାରିବ ଏବଂ ଆମର ପରିବେଶ କିଭଳି ଭାବରେ ସ୍ୱଚ୍ଛ ରହିପାରିବ ସେ ସମ୍ପର୍କରେ କହିଥିବାରୁ ଆପଣଙ୍କୁ

0: ଆକାଶବାଣୀ ରାଉରକେଲା ତରଫରୁ ତଥା ଆମର କାର୍ଯ୍ୟକ୍ରମ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ।
1: ଧନ୍ୟବାଦ।
0: ନମସ୍କାର।
1: ନମସ୍କାର।

ପାଣି, ଚିନି, ଲୁଣ ସର୍ବତ ଆଦି ପିଅନ୍ତୁ। ପିଇବା ପାଣି ପାତ୍ରରେ ହାତ ନ ବୁଡ଼ାଇ ଡଙ୍କି ବ୍ୟବହାର କରନ୍ତୁ। ତଟକା ଓ ଗରମ ଖାଦ୍ୟ ଖାଆନ୍ତୁ। କ'ଣ କରିବେ ନାହିଁ, ନଈ, ଝରଣା, ଚୁଆ, କୂଅ ବା ପୋଖରୀ ଆଦି ପାଣି ପିଅନ୍ତୁ ନାହିଁ। କୂଅ, ନଳକୂଅ ପାଖରେ ବାସନକୁସନ ଧୁଅନ୍ତୁ ନାହିଁ କିମ୍ବା ଲୁଗାପଟା ସଫା କରନ୍ତୁ ନାହିଁ। ବାସି, ପଚାସଢ଼ା ବା ମାଛି ବସା ଖାଦ୍ୟ ଖାଆନ୍ତୁ ନାହିଁ। ଝାଡ଼ା ରୋଗୀର ଅପରିଷ୍କାର ଲୁଗାପଟା ନଦୀ, ପୋଖରୀ ଓ ଝରଣା ଆଦିରେ ଧୁଅନ୍ତୁ ନାହିଁ। ଡାଇରିଆର ଚିକିତ୍ସା ସମସ୍ତ ସରକାରୀ ଡାକ୍ତରଖାନାରେ ବିନାମୂଲ୍ୟରେ ଉପଲବ୍ଧ। ତୁରନ୍ତ ଚିକିତ୍ସା ଦ୍ୱାରା ଜୀବନ ରକ୍ଷା ସମ୍ଭବ।

ଶ୍ରୋତାବନ୍ଧୁ ଶୁଣୁଥିଲେ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ। ଆଜିଥିରେ ଶୁଣିଲେ ସବୁଜ ବନ ସୁସ୍ଥ ଜୀବନ, ଏ ନେଇ ଆଲୋଚନା କରିଥିଲେ ଗ୍ରେସି ଡେଭିଡ୍। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 7:58।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 8ଟା ହେବାକୁ ଯାଉଛି। ବର୍ତ୍ତମାନ ଶୁଣିବା ସମାଚାର ପ୍ରଭାତ ଏବଂ 8:15 ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 8:30। ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ଶୁଣିବା ପ୍ରୀତିନନ୍ଦା ରାଉତରାୟଙ୍କ କଣ୍ଠରୁ ଏହି ସୁଗମ ସଙ୍ଗୀତଟି। ଗୀତ ରଚନା କରିଛନ୍ତି ନିଜାମ।

0: କ'ଣ ଆପଣ ଗୋଟେ ଓଡ଼ିଆ ମିଡିୟମ୍ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ, ରାଉରକେଲାର ଶିଭାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିଭାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ A248 ସେକ୍ଟର 1 ରାଉରକେଲା। ମୋବାଇଲ୍ ନମ୍ବର 9348961843 କିମ୍ବା 9564968302।
1: ଶ୍ରୋତାବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ଖୋକନ କୁମାରଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ନିଜାମ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ 8249809672 ଟେଲିଫୋନ ନମ୍ବରରେ। ଫୋନ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672। ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ପ୍ରୀତିନନ୍ଦା ରାଉତରାୟ ଏବଂ ଖୋକନ କୁମାରଙ୍କ ମିଳିତ କଣ୍ଠରୁ। ଗୀତ ରଚନା କରିଛନ୍ତି ନିଜାମ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆଜିର କଣ୍ଠଶିଳ୍ପୀ ରହିଥିଲେ ପ୍ରୀତିନନ୍ଦା ରାଉତରାୟ ଏବଂ ଖୁକୁନ କୁମାର। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 8:45। ଆସନ୍ତୁ ଶୁଣିବା ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିବା କିଷାନ ଗୀତ, ପରିବେଷଣ କରିଛନ୍ତି ପ୍ରାଣକୃଷ୍ଣ କିଷାନ ଏବଂ ସାଥୀ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 8249809672। ସୂଚନାଟି ସମାପ୍ତ ହେଲା। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 8:45। ଆସନ୍ତୁ ଶୁଣିବା ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମ।
1: ଆମ ସୁନ୍ଦରଗଡ଼ ଜିଲ୍ଲାରେ ବସବାସ କରୁଥିବା ଜନଜାତିଙ୍କ ମଧ୍ୟରୁ କିଷାନ ସମ୍ପ୍ରଦାୟ ଅନ୍ୟତମ। ଏମାନଙ୍କର ଚାଲିଚଳଣି, ରୀତିନୀତି, ପର୍ବପର୍ବାଣି ଅନ୍ୟ ସମ୍ପ୍ରଦାୟଠାରୁ ଭିନ୍ନ। ଏମାନେ ବର୍ଷ ସାରା ପାଳନ କରନ୍ତି ବିଭିନ୍ନ ପର୍ବପର୍ବାଣି। ତା ମଧ୍ୟରୁ ପୌଷ ପୂର୍ଣ୍ଣିମା, ଫଗୁଣ ବା ଦୋଳ ପୂର୍ଣ୍ଣିମା, ନାଲସା ନାଚ ଅନ୍ୟତମ। ଏହି ପର୍ବପର୍ବାଣି ନାଚକୁ ନେଇ ସେମାନଙ୍କର ରହିଛି ସ୍ୱତନ୍ତ୍ର ଗୀତ। ଏହି ଗୀତଗୁଡ଼ିକୁ ପରିବେଷଣ କରିଛନ୍ତି ବଡ଼ ପୁରୁଣା ପାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆ ଗାଁର ପ୍ରାଣକୃଷ୍ଣ କିଷାନ ଓ ସାଥୀ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିଲେ କିଷାନ ଗୀତ, ପରିବେଷଣ କରିଥିଲେ ପ୍ରାଣକୃଷ୍ଣ କିଷାନ ଏବଂ ସାଥୀ। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 9:00। ବର୍ତ୍ତମାନ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।
1: चित्रलोक कार्यक्रम के बाकी गाने इस अंतराल के बाद।

ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 10:00। ଆସନ୍ତୁ ଶୁଣିବା ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମ ଗୀତଟି ଶୁଣିବା କହୋ ନା ପ୍ୟାର ହେ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ବିଜୟ, ସଙ୍ଗୀତ ସଂଯୋଜନା କରିଛନ୍ତି ରାଜେଶ ରୋଶନ।

ସୋନୁ ନିଗମ ଏବଂ କବିତା କ୍ରିଷ୍ଣମୂର୍ତ୍ତିଙ୍କ କଣ୍ଠରୁ ଶୁଣୁଥିଲେ ଏହି ସୁନ୍ଦର ଗୀତଟି କଥାଚିତ୍ର ରହିଥିଲା ଦିଲସେ। ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ, ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ଦେବଦାସ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ କବିତା କ୍ରିଷ୍ଣମୂର୍ତ୍ତି ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କରିଛନ୍ତି ନୁସରତ ବଦର, ସଙ୍ଗୀତ ସଂଯୋଜନା କରିଛନ୍ତି ଇସମାଇଲ ଦରବାର।

କ'ଣ ଆପଣ ଗୋଟେ ଓଡ଼ିଆ ମିଡ଼ିୟମ୍ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ, ରାଉରକେଲାର ଶିଭାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡ଼ିୟମ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିଭାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ A248 ସେକ୍ଟର 1 ରାଉରକେଲା। ମୋବାଇଲ ନମ୍ବର 9348961843 କିମ୍ବା 9564968302।

ଶ୍ରୋତାବନ୍ଧୁ, ଏହି ସୁନ୍ଦର ଗୀତଟି ଶୁଣୁଥିଲେ ଜୁଦାଇ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଅଲକା ୟାଗ୍ନିକ, ଜସବିନ୍ଦର ନରୁଲା ଏବଂ ହରିହରନ୍। ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ, ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା କଚେ ଧାଗେ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ହଂସରାଜ ହଂସ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ସଂଯୋଜନା କରିଛନ୍ତି ନୁସରତ ଫତେହ ଅଲ୍ଲୀ ଖାଁ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ନାୟକ ଡିସ୍ପୋଜାଲ ସେକ୍ଟର 15 କ୍ୱାର୍ଟର ନମ୍ବର E/161। ହଁ ଆଜ୍ଞା, ଏଠାରେ ସମସ୍ତ ପ୍ରକାରର ପାର୍ଟି ଆଇଟମ ଯଥା ଡିସ୍ପୋଜାଲ ବଫେଟ୍ ପ୍ଲେଟ, ଗ୍ଲାସ, କପ୍ ଇତ୍ୟାଦି ସମସ୍ତ ପାର୍ଟି ଆଇଟମ ଆପଣମାନେ ସୁଲଭ ଓ ହୋଲସେଲ ଦରରେ ପାଇପାରିବେ। ଏଥିପାଇଁ ସିଧାସଳଖ ଯୋଗାଯୋଗ କରନ୍ତୁ ଦୁଷ୍ମତ ନାୟକକୁ 765-705-0160।
2: ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା କଭି ଖୁସି କଭି ଗମ୍ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ସଂଯୋଜନା କରିଛନ୍ତି ଯତିନ ଲଲିତ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ।
1: आप सुन रहे हैं विविध भारती राष्ट्रीय सेवा देश की सुरीली धड़कन।

0: ആകാശവാണി. ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ. ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ. ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି. ସମ୍ବିଧାନର ଅନୁଚ୍ଛେଦ 370 ଉଚ୍ଛେଦକୁ ଆଜି ପୂରିଲା 7 ବର୍ଷ. ଏହି ପଦକ୍ଷେପ ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ଜନସାଧାରଣଙ୍କ ଜୀବନରେ ଆଣିଛି ବ୍ୟାପକ ପରିବର୍ତ୍ତନ କହିଲେ ପ୍ରଧାନମନ୍ତ୍ରୀ. 5.25% ଅପରିବର୍ତ୍ତିତ ରହିଲା ରେପୋରେଟ୍. ଏବଂ କୋରିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗରେ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଲେ ଭାରତୀୟ ଖେଳାଳି. ନିଟ୍ ପ୍ରସଙ୍ଗରେ ଛାତ୍ର ପ୍ରତିବାଦକାରୀଙ୍କ ମଧ୍ୟରେ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନର କାର୍ଯ୍ୟ ଆଜି ମଧ୍ୟ ବାଧାପ୍ରାପ୍ତ ହୋଇଛି. ପୂର୍ବାହ୍ନ 11:00 ରାଜ୍ୟସଭାର ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଶୂନ୍ୟକାଳ ଆରମ୍ଭ କରିଥିଲେ. ବିଜେପିର ସତପାଲ ଶର୍ମା ଧାରା 370 ଉଚ୍ଛେଦ ଉପରେ ଗୃହରେ ମତ ଉପସ୍ଥାପନ କରିଥିଲେ. ଏହି ଆଲୋଚନାରେ ବିଜେପିର ଅନ୍ୟତମ ସଦସ୍ୟ ସଞ୍ଜୟ ଭାଟିଆ ମଧ୍ୟ ଯୋଗ ଦେଇଥିଲେ. ତେବେ ଆଲୋଚନା କାଳରେ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ମଧ୍ୟାହ୍ନ 12:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା. 12:00 ଅଧିବେଶନ ଆରମ୍ଭ ହେବା ପରେ ପୁନଶ୍ଚ ପ୍ରଶ୍ନକାଳ ଅବସରରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗାଡ଼ି ଚାଳନା ତାଲିମ ସ୍କୁଲ ପ୍ରତିଷ୍ଠା ସମ୍ପର୍କରେ ସୂଚନା ଦେଇଥିଲେ. ତେବେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି. ଲୋକସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଜାରି ରହିବାରୁ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି. ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିଥିଲେ. ତେବେ ବିରୋଧୀ ସଦସ୍ୟ ଛାତ୍ର ପ୍ରତିବାଦକାରୀଙ୍କ ବିରୁଦ୍ଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବି କରିଥିଲେ. ତେବେ ଶ୍ରୀ ବିର୍ଲା ପ୍ରଶ୍ନକାଳ ସୁଗମ ପରିଚାଳନା ନେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ.
1: संसद चर्चा संवाद के लिए आपके विचारों की अभिव्यक्ति के लिए प्रश्नकाल में महत्वपूर्ण प्रश्न पूछो, कई विभागों के महत्वपूर्ण प्रश्न है और आप नियोजित तरीके से पोस्टरबाजी करके प्रदर्शन कर सदन की गरिमा को घटाना चाहते हैं. सदन की कार्यवाही आज 2 तक के लिए स्थगित की जाती है.
0: परिस्थिति सुधार न आसवर बाचस्पति गृह को अपराह 2 पर्यंत मुलतवी घोषणा कर. ଦେଶର ବିଭିନ୍ନ ସ୍ଥାନରେ ଗାଡ଼ି ଚାଳନା ତାଲିମ ସ୍କୁଲ ପ୍ରତିଷ୍ଠା କରାଯିବ ବୋଲି

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ରାଜ୍ୟସଭାରେ ଆଜି ଏ ସମ୍ପର୍କିତ ଏକ ଉତ୍ତର ପ୍ରଦାନ କରି ଶ୍ରୀ ଗଡ଼କରୀ କହିଛନ୍ତି, ଏପରି 300ଟି ପ୍ରତିଷ୍ଠାନ ଖୋଲିବାକୁ ସରକାର ପୂର୍ବରୁ ଅନୁମତି ପ୍ରଦାନ କରିଛନ୍ତି। ଗାଡ଼ି ଚଳାଚଳ କ୍ଷେତ୍ରରେ ପାଖାପାଖି 22 ଲକ୍ଷ ଚାଳକଙ୍କର ଆବଶ୍ୟକତା ରହିଛି ବୋଲି ସେ ଗୃହରେ ସୂଚନା ଦେଇଛନ୍ତି। ଚାଳକଙ୍କ ପାଇଁ ପ୍ରଯୁକ୍ତିବିଦ୍ୟା ଆଧାରିତ ତାଲିମର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ଗଡ଼କରୀ କହିଛନ୍ତି, ରାସ୍ତାରେ ଲେନ୍ ଶୃଙ୍ଖଳା ବଜାୟ ରଖିବା ଏବଂ ଟ୍ରାଫିକ୍ ନିୟମ ପାଳନ କରିବା ଅତ୍ୟନ୍ତ ଜରୁରୀ। ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ଉପରେ ଚିନ୍ତା ପ୍ରକଟ କରି ସେ କହିଛନ୍ତି, ପ୍ରତିବର୍ଷ ପ୍ରାୟ 1,80,000 ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ସରକାର ଏଥିପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ ଗୃହରେ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ଆଜି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି କଟକ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗଞ୍ଜାମ ଗସ୍ତ କରି ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ଓ ଶିବଙ୍କ ପୂଜାର୍ଚ୍ଚନା କରିଥିଲେ। ସକାଳ ସମୟରେ ରାଷ୍ଟ୍ରପତି ଗୋପାଳପୁର ନିକଟବର୍ତ୍ତୀ ଧବଳେଶ୍ୱର ଶୈବପୀଠ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଗଞ୍ଜାମ ଗସ୍ତ ଶେଷ କରି ସକାଳ 10:20 ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ। ପରେ ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଛାତ୍ର ପ୍ରତିବାଦକାରୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ ବେଳେ କର୍ତ୍ତୃପକ୍ଷଙ୍କୁ ସଂଯମ ଭାବ ଅବଲମ୍ବନ କରିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ହିଂସା ରୋକିବା ପାଇଁ ଯେକୌଣସି ପ୍ରକାରର ହିଂସାତ୍ମକ ପ୍ରତିକ୍ରିୟା ପରିସ୍ଥିତିକୁ ଅଧିକ ଖରାପ ଆଡ଼କୁ ନେଇଥାଏ ବୋଲି କୋର୍ଟ କହିଛନ୍ତି। ଦିଲ୍ଲୀରେ ପ୍ରତିବାଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଆଗତ ଏକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି। ପ୍ରତିବାଦକାରୀଙ୍କ ଦାବିକୁ ବିଚାର କରିବା ଏବଂ ସେମାନଙ୍କ ଆନ୍ଦୋଳନର କାରଣ ଜାଣିବା ଜରୁରୀ ବୋଲି କୋର୍ଟ କହିଛନ୍ତି। ଦିଲ୍ଲୀ ଏବଂ ଅନ୍ୟାନ୍ୟ ରାଜ୍ୟରେ ଛାତ୍ର ପ୍ରତିବାଦ ସମୟରେ ହୋଇଥିବା ହିଂସାତ୍ମକ ଘଟଣା ସମ୍ପର୍କିତ ଆବେଦନଗୁଡ଼ିକର ଏକତ୍ର ଶୁଣାଣି ପାଇଁ ସୁପ୍ରିମକୋର୍ଟ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସମ୍ବିଧାନର ଅନୁଚ୍ଛେଦ 370 ଉଚ୍ଛେଦକୁ ଆଜି 7 ବର୍ଷ ପୂରଣ ହୋଇଛି। 2019 ଆଜିର ଦିନରେ ଜାମ୍ମୁ କାଶ୍ମୀର ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଅନୁଚ୍ଛେଦ 370 ବ୍ୟବସ୍ଥାକୁ ସଂସଦ ଦ୍ୱାରା ଉଚ୍ଛେଦ କରାଯାଇଥିଲା। ପୂର୍ବରୁ ଅନୁଚ୍ଛେଦ 370ରେ ଉଲ୍ଲେଖିତ ବ୍ୟବସ୍ଥା ଅନୁଯାୟୀ ଜାମ୍ମୁ କାଶ୍ମୀର ଦେଶର ଏକମାତ୍ର ରାଜ୍ୟ ଥିଲା ଯାହାର ଏକ ପୃଥକ ସମ୍ବିଧାନ ରହିଆସିଥିଲା। ଏହା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା ଯାହା ରାଜ୍ୟକୁ ସ୍ୱତନ୍ତ୍ର ସ୍ୱାୟତ୍ତ ଶାସନ କ୍ଷମତା ପ୍ରଦାନ କରୁଥିଲା। ଅନୁଚ୍ଛେଦ 370 ପ୍ରତ୍ୟାହାର ହେବା ପରେ ସମସ୍ତ କେନ୍ଦ୍ରୀୟ ଆଇନ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସେଠାରେ ଲାଗୁ ହୋଇଛି। ଏହି ନିଷ୍ପତ୍ତି ସମ୍ପୃକ୍ତ ଅଞ୍ଚଳରେ ପୁଞ୍ଜିନିବେଶକୁ ଆକର୍ଷିତ କରିବା ପାଇଁ ମଧ୍ୟ ବାଟ ଦେଖାଇଛି, ଫଳରେ ସେଠାରେ ବିକାଶର ସମ୍ଭାବନା ବୃଦ୍ଧି ପାଇଛି। ଅଧିକ ପୁଞ୍ଜିନିବେଶ ପାଇଁ ଯୋଗୁଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ଏବଂ ଅଞ୍ଚଳର ସାମାଜିକ ଅର୍ଥନୈତିକ ଭିତ୍ତିଭୂମି ମଧ୍ୟ ସୁଦୃଢ଼ ହୋଇଛି। ଜାମ୍ମୁ କାଶ୍ମୀରରୁ ଅନୁଚ୍ଛେଦ 370 ଏବଂ 35A ଉଚ୍ଛେଦ ହେବା ପରଠାରୁ ଜାମ୍ମୁ କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ଜନସାଧାରଣଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ସୂଚାଇଛନ୍ତି ଯେ ଉଭୟ କେନ୍ଦ୍ରଶାସିତ ଅଞ୍ଚଳରେ ଭିତ୍ତିଭୂମିର ସମ୍ପ୍ରସାରଣ ଘଟିଛି ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ଉଦ୍ୟମିତା ଏବଂ କ୍ରୀଡ଼ା ଭଳି କ୍ଷେତ୍ରରେ ସୁଯୋଗ ବୃଦ୍ଧି ପାଇଛି। ସେ କହିଛନ୍ତି, ସମ୍ବିଧାନର ସମ୍ପୂର୍ଣ୍ଣ ପ୍ରୟୋଗ ଦ୍ୱାରା ମହିଳା, ବଞ୍ଚିତ ବର୍ଗ କିମ୍ବା ଦଶନ୍ଧି ଧରି ସେମାନଙ୍କ ମୌଳିକ ସାମ୍ବିଧାନିକ ଅଧିକାର ଉପେକ୍ଷିତ ଲୋକମାନେ ସଶକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଆଜିର ଦିନଟି ଆହୁରି ଅଧିକ ଗୁରୁତ୍ୱ ବହନ କରୁଛି କାରଣ ଦେଶ ଆଜି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 125ତମ ଜନ୍ମବାର୍ଷିକୀ ପାଳନ କରୁଛି। ସେ କହିଛନ୍ତି, ଜାତୀୟ ଏକତା ପ୍ରତି ଶ୍ୟାମାପ୍ରସାଦଙ୍କର ଆଜୀବନ ପ୍ରତିବଦ୍ଧତା ପିଢ଼ି ପରେ ପିଢ଼ିକୁ ଅନୁପ୍ରାଣିତ କରିଚାଲିଛି। 2015-2019 ଅଗଷ୍ଟ 5 ଡକ୍ଟର ମୁଖାର୍ଜୀଙ୍କ ସ୍ୱପ୍ନ ପୂରଣ ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ଜାମ୍ମୁ କାଶ୍ମୀର ସହିତ ଲଦାଖର ପ୍ରଗତି ଓ ପ୍ରତ୍ୟେକ ନାଗରିକ ଯେପରି ବଡ଼ ସ୍ୱପ୍ନ ଦେଖିପାରିବେ ତାହାକୁ ହାସଲ କରିବା ଏବଂ ଏକ ବିକଶିତ ଭାରତ ଗଠନରେ ସେମାନଙ୍କର ଯୋଗଦାନ ଦେବାର ସୁଯୋଗ ପାଇପାରିବେ ତାହା ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, ସମ୍ବିଧାନର ଭାବନାକୁ ଆଖିଆଗରେ ରଖି ଏହି ସାମ୍ବିଧାନିକ ବ୍ୟବସ୍ଥାକୁ ରଦ୍ଦ କରାଯାଇଥିଲା। ସେ କହିଛନ୍ତି, ଯଦିଓ ଅନୁଚ୍ଛେଦ 370 ଏକ ଅସ୍ଥାୟୀ ଶବ୍ଦରୁ ଆରମ୍ଭ ହୋଇଥିଲା କିନ୍ତୁ ପୂର୍ବର କୌଣସି ସରକାର ଏହାକୁ ଉଚ୍ଛେଦ କରିବାକୁ ଇଚ୍ଛାଶକ୍ତି ବ୍ୟକ୍ତ କରିନଥିଲେ। ସେ କହିଛନ୍ତି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା 2019 ଆବଶ୍ୟକ ପଦକ୍ଷେପ ନେଇଥିଲେ ଯଦ୍ୱାରା ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନକୁ ପ୍ରତିଫଳିତ କରିଥିଲା।
ভারতীয় রিজর্ভ ব্যাঙ্ক আরবিআই আজ 2026-27 আর্থিক বর্ষ পাই সকল ঘরোই উৎপাদ জিডিপি অভিবৃদ্ধি 6.7% হব বলে আকলন করেছে। এসে রেপো রেট কু 5.25% অপরিবর্তিত রাখিছে। মুদ্রানীতি কমিটি এমপিসির নিষ্পত্তি বিষয়ে ঘোষণা করে আরবিআই গভর্নর সঞ্জয় মালহোত্রা কইছন্তি দেশের চাহিদা অনুযায়ী অর্থনৈতিক অভিবৃদ্ধি দ্রুতগতিতে বড়িবার লাগি।

0: ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ଜୁନ୍ ତ୍ରୈମାସିକରେ ଦେଶର ଅର୍ଥନୀତି ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଛି। ଶ୍ରୀ ମାଲହୋତ୍ରା ଆହୁରି କହିଛନ୍ତି, ପଶ୍ଚିମ ଏସିଆର ବିବାଦ ପ୍ରମୁଖ ବାଣିଜ୍ୟ ମାର୍ଗଗୁଡ଼ିକୁ ବ୍ୟାହତ କରି ବିଶ୍ୱ ଅର୍ଥନୀତି ପାଇଁ ଆହ୍ୱାନ ସୃଷ୍ଟି କରିଛି। ତଥାପି ଆର୍ବିଆଇ ଆର୍ଥିକ ବର୍ଷ 2026-27 ପାଇଁ ଖାଉଟି ମୂଲ୍ୟ ସୂଚକାଙ୍କ ପୂର୍ବରୁ ଦର୍ଶାଯାଇଥିବା 5.1% ଆକଳନରୁ 5% ହ୍ରାସ ପାଇଛି ବୋଲି ଶ୍ରୀ ମାଲହୋତ୍ରା କହିଛନ୍ତି। କୋରିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଇଶା ରାଣୀ ବରୁଆ, ତନ୍ଭି ଶର୍ମା ଏବଂ ଶ୍ରେୟାଂଶୀ ବାଲିସେଟ୍ଟି ଆସନ୍ତାରେ ମହିଳା ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଇଶା ରାଣୀ ବରୁଆ ରାଉଣ୍ଡ ଅଫ୍ 32 ମ୍ୟାଚ୍ରେ ଦକ୍ଷିଣ କୋରିଆର ଲି ସୋ ହିଙ୍କୁ 18-21, 21-15, 7-21 ପରାସ୍ତ କରିଥିବା ବେଳେ ତନ୍ଭି ଚୀନ୍ର ଅନ୍ କି ୟୁଆନ୍ଙ୍କୁ 21-16, 21-15 ହରାଇଛନ୍ତି। ଶ୍ରେୟାଂଶୀ ଚାଇନିଜ୍ ତାଇପେଇର ୟୁ ପୋ ପାଇଙ୍କୁ 21-15, 21-14 ପରାଜିତ କରିଛନ୍ତି। ଆଜି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅନ୍ୟ ମହିଳା ସଟଲର୍ମାନେ ହେଲେ ମାଳବିକା ବନସୋଡ୍ ଏବଂ ଆକର୍ଷି କାଶ୍ୟପ। ପୁରୁଷ ସିଙ୍ଗଲ୍ସରେ ବିଶ୍ୱର ପୂର୍ବତନ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଖେଳାଳି କିଦାମ୍ବି ଶ୍ରୀକାନ୍ତ, କିରଣ ଜର୍ଜ, ରୋନକ ରୋହନ, ସନିଥ ଦୟାନନ୍ଦ ଏବଂ ତରୁଣ ମନପଲ୍ଲୀ ଆଜି ଖେଳିବେ। ପୁରୁଷ ଡବଲ୍ସରେ ଅଣମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି କୃଷ୍ଣ ପ୍ରସାଦ ଗର୍ଗା ଏବଂ ପୃଥ୍ୱୀ କୃଷ୍ଣମୂର୍ତ୍ତି ରୟ ଏକ ବଡ଼ ବିପର୍ଯ୍ୟୟ ଘଟାଇ ଥାଇଲାଣ୍ଡର ଷଷ୍ଠ ମାନ୍ୟତାପ୍ରାପ୍ତ ଚୋଲୋ ଏମ୍ ପୋନ୍, ଚାନୋବି କେନମଙ୍କୁ ଏବଂ ଓରାପେଲ୍ ଥଙ୍ଗାସ ଗାଁକୁ 21-16, 21-18 ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି। ସମ୍ବିଧାନର ଅନୁଚ୍ଛେଦ 370 ଉଚ୍ଛେଦକୁ ଆଜି ପୂରିଲା 7 ବର୍ଷ। ଏହି ପଦକ୍ଷେପ ଜାମ୍ମୁ କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ଜନସାଧାରଣଙ୍କ ଜୀବନରେ ଆଣିଛି ବ୍ୟାପକ ପରିବର୍ତ୍ତନ କହିଲେ ପ୍ରଧାନମନ୍ତ୍ରୀ। ଏବଂ କୋରିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗରେ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଲେ ଭାରତୀୟ ଖେଳାଳି। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. Prime Minister Narendra Modi says people's lives in Jammu and Kashmir and Ladakh transformed after abrogation of Article 370. RBI projects the GDP growth at 6.7% this financial year, says economic growth continues to be supported by resilient demand. Proceedings of both houses of parliament continue to witness disruption over several issues. Supreme Court says authorities must exercise restraint while responding to young protesters. Students protest against alleged irregularities in the JPSC and JSSC examinations intensifies in Ranchi. Red warning issued for extremely heavy rainfall over Assam and Meghalaya. And in badminton, 3 Indian shuttlers enter the second round of the women's singles of the Korea Open in Assen. Prime Minister Narendra Modi has said that lives of people of Jammu and Kashmir and Ladakh have witnessed wide-ranging transformation since the abrogation of Articles 370 and 35A 7 years ago. In a social media post, Mr. Modi highlighted that the infrastructure has expanded opportunities in areas such as education, healthcare, entrepreneurship and sports have grown in both the Union territories. He said that the women are marginalized communities or those who were denied their basic constitutional rights for decades have been empowered with the full application of the constitution. The Prime Minister highlighted that the day assumes even greater importance as the country is celebrating the 125th birth anniversary of Dr. Shyama Prasad Mukherjee this year. Mr. Modi said that Dr. Mukherjee's vision found historic fulfillment on the 5th of August 2019. He reaffirmed the government's commitment to the progress of Jammu and Kashmir as well as Ladakh and to ensure that every citizen has the opportunity to dream big, achieve and contribute to the making of a Viksit Bharat. Jammu and Kashmir BJP President and Rajya Sabha MP Satyapal Sharma described the abrogation of Article 370 as a historic step towards the complete integration and development of Jammu and Kashmir. Talking to Akashvani News at the Parliament premises, he claimed that Jammu and Kashmir has witnessed significant progress over the past 7 years after the abrogation of Article 370.
2: Today's day, 2019,

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଲୋକସଭାରେ ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଧେୟକ 2026 ପାରିତ। ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଶିକ୍ଷାମନ୍ତ୍ରୀ ତ୍ରୟୋଦଶ ବୈଠକ। ରେପୋ ରେଟ୍କୁ 5.25% ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନର କାର୍ଯ୍ୟ ଆଜି ମଧ୍ୟ ବାଧାପ୍ରାପ୍ତ ହୋଇଛି। ଲୋକସଭାରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଧେୟକ 2026 ଆଗତ କରିଥିଲେ। ଆଲୋଚନା ପରେ ବିଧେୟକଟି ଗୃହରେ ପାରିତ ହୋଇଯାଇଛି। ବିଧେୟକରେ ବ୍ୟାଙ୍କର୍ସ ବୁକ୍ସ ଏବଂ ଡିଜିଟାଲ୍ ବ୍ୟାଙ୍କିଂ ସମ୍ବନ୍ଧୀୟ ବିଭିନ୍ନ ଆଇନ ସମ୍ପର୍କିତ ବ୍ୟବସ୍ଥା ରହିଛି। ପରେ ଲୋକସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11:00 ରାଜ୍ୟସଭାର ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଶୂନ୍ୟକାଳ ଆରମ୍ଭ କରିଥିଲେ। ବିଜେପିର ସତ୍ୟପାଲ ଶର୍ମା ଧାରା 370 ଉଚ୍ଛେଦ ଉପରେ ଗୃହରେ ମତ ଉପସ୍ଥାପନ କରିଥିଲେ। ତେବେ ଆଲୋଚନା କାଳରେ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ମଧ୍ୟାହ୍ନ 12:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। 12:00 ଅଧିବେଶନ ଆରମ୍ଭ ହେବା ପରେ ପୁନଶ୍ଚ ପ୍ରଶ୍ନକାଳ ଅବସରରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗାଡ଼ି ଚାଳନା ତାଲିମ ସ୍କୁଲ ପ୍ରତିଷ୍ଠା ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଗୃହରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ଜାରି ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ଆଜି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି କଟକ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗଞ୍ଜାମ ଗସ୍ତ କରି ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ଓ ଶିବଙ୍କ ପୂଜାର୍ଚ୍ଚନା କରିଥିଲେ। ସକାଳ ସମୟରେ ରାଷ୍ଟ୍ରପତି ଗୋପାଳପୁର ନିକଟବର୍ତ୍ତୀ ଧବଳେଶ୍ୱର ଶୈବପୀଠ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଗଞ୍ଜାମ ଗସ୍ତ ଶେଷ କରି ସକାଳ 10:20 ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ। ପରେ ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତ ଚଳିତ ବର୍ଷ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷତା କରୁଛି। ଏହି କ୍ରମରେ ଆଜିଠାରୁ ଆସନ୍ତା 7 ପର୍ଯ୍ୟନ୍ତ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହେଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବୈଠକରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। 11 ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଶିକ୍ଷାମନ୍ତ୍ରୀ ଓ 40 ବରିଷ୍ଠ ପଦାଧିକାରୀଙ୍କ ସମେତ 200 ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆସନ୍ତାକାଲି ସଦସ୍ୟ ରାଷ୍ଟ୍ର ସମୂହର ଶିକ୍ଷାମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀମାନେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ। ଏହି ବୈଠକଗୁଡ଼ିକରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାକୁ ସୁଦୃଢ଼ କରିବା ଏବଂ ବ୍ରିକ୍ସ ଟିଭିଇଟି ସଂଘ ଅଧୀନରେ ଦକ୍ଷତା ବିକାଶ ଓ ବର୍ଦ୍ଧିତ ସହଯୋଗକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦିଆଯିବ। ସେହିପରି ସହଯୋଗୀ ଗବେଷଣା, ଉଦ୍ଭାବନ ଓ ଷ୍ଟାର୍ଟଅପ୍କୁ ପ୍ରୋତ୍ସାହନ, ଯୋଗ୍ୟତାର ଆପୋଷ ଚିହ୍ନଟକୁ ସୁଦୃଢ଼ କରିବା ଏବଂ ଶୈକ୍ଷିକ ନେତୃତ୍ୱ ପାଇଁ କ୍ଷମତା ନିର୍ମାଣ ବିଷୟରେ ମଧ୍ୟ ବିଚାର ବିମର୍ଶ କରାଯିବ ବୋଲି ଜଣାପଡ଼ିଛି। ସମ୍ବିଧାନର ଅନୁଚ୍ଛେଦ 370 ଉଚ୍ଛେଦକୁ ଆଜି 7 ପୂରଣ ହୋଇଛି। 2019 ଆଜିର ଦିନରେ ଜାମ୍ମୁ କାଶ୍ମୀର ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଅନୁଚ୍ଛେଦ 370 ବ୍ୟବସ୍ଥାକୁ ସଂସଦ ଦ୍ୱାରା ଉଚ୍ଛେଦ କରାଯାଇଥିଲା। ପୂର୍ବରୁ ଅନୁଚ୍ଛେଦ 370ରେ ଉଲ୍ଲେଖିତ ବ୍ୟବସ୍ଥା ଅନୁଯାୟୀ ଜାମ୍ମୁ କାଶ୍ମୀର ଦେଶର ଏକମାତ୍ର ରାଜ୍ୟ ଥିଲା ଯାହାର ଏକ ପୃଥକ୍ ସମ୍ବିଧାନ ରହିଆସିଥିଲା। ଏହା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା ଯାହା ରାଜ୍ୟକୁ ସ୍ୱତନ୍ତ୍ର ସ୍ୱାୟତ୍ତ ଶାସନ କ୍ଷମତା ପ୍ରଦାନ କରୁଥିଲା। ଅନୁଚ୍ଛେଦ 370 ପ୍ରତ୍ୟାହାର ହେବା ପରେ ସମସ୍ତ କେନ୍ଦ୍ରୀୟ ଆଇନ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସେଠାରେ ଲାଗୁ ହୋଇଛି। ଏହି ନିଷ୍ପତ୍ତି ସମ୍ପୃକ୍ତ ଅଞ୍ଚଳରେ ପୁଞ୍ଜିନିବେଶକୁ ଆକର୍ଷିତ କରିବା ସହ ସେଠାରେ ବିକାଶର ସମ୍ଭାବନା ବୃଦ୍ଧି କରିଛି। ଜାମ୍ମୁ କାଶ୍ମୀରରେ 100% ରେଳ ବିଦ୍ୟୁତିକରଣ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି, ଫଳରେ ରାଜ୍ୟରେ ସ୍ୱଚ୍ଛ ପରିବେଶ ଅନୁକୂଳ ଓ ଦ୍ରୁତ ରେଳ ନେଟୱାର୍କ ଗଠନ ସମ୍ଭବ ହୋଇଛି, ଯାହା ଯାତ୍ରୀ ସୁବିଧା ଓ ସଂଯୋଗକୁ ଅଧିକ

0: ସୁଦୃଢ଼ କରିଛି। ଏହି ସମୟ ମଧ୍ୟରେ 9 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଆତ୍ମନିର୍ଭର ହୋଇପାରିଛନ୍ତି। ଚେନ୍ନାବ ରେଳ ସେତୁ କାଶ୍ମୀର ଉପତ୍ୟକାକୁ ଭାରତୀୟ ରେଳ ନେଟୱାର୍କ ସହ ସଂଯୋଗ କରିବା ଏକ ଐତିହାସିକ ସଫଳତା ଭାବେ ପରିଗଣିତ ହୋଇଛି। ଜାମ୍ମୁ କାଶ୍ମୀରରେ ବର୍ତ୍ତମାନ 80,000 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଜାରି ରହିଛି। 2024 ମସିହାରେ ଏଠାକୁ 2 କୋଟିରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି। ଅଧିକ ପୁଞ୍ଜିନିବେଶ ଯୋଗୁଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ଏବଂ ଅଞ୍ଚଳର ସାମାଜିକ ଅର୍ଥନୈତିକ ଭିତ୍ତିଭୂମି ସୁଦୃଢ଼ ମଧ୍ୟ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି ରେପୋରେଟ୍କୁ 5.25%ରେ ଅପରିବର୍ତ୍ତିତ ରଖିଛି। ମୁଦ୍ରାନୀତି କମିଟି ଏମ୍ପିସିର ନିଷ୍ପତ୍ତି ବିଷୟରେ ଘୋଷଣା କରି ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି, ଦେଶର ଚାହିଦା ଅନୁଯାୟୀ ଅର୍ଥନୈତିକ ଅଭିବୃଦ୍ଧି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ଜୁନ୍ ତ୍ରୈମାସିକରେ ଦେଶର ଅର୍ଥନୀତି ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଛି। ପଶ୍ଚିମ ଏସିଆର ବିବାଦ ପ୍ରମୁଖ ବାଣିଜ୍ୟ ମାର୍ଗଗୁଡ଼ିକୁ ବ୍ୟାହତ କରି ବିଶ୍ୱ ଅର୍ଥନୀତି ପାଇଁ ଆହ୍ୱାନ ସୃଷ୍ଟି କରିଛି। ତଥାପି ଆର୍ବିଆଇ ଆର୍ଥିକ ବର୍ଷ 2026-27 ପାଇଁ ଖାଉଟି ମୂଲ୍ୟ ସୂଚକାଙ୍କ ମୁଦ୍ରାସ୍ଫୀତି ପୂର୍ବରୁ ଦର୍ଶାଯାଇଥିବା 5.1% ଆକଳନରୁ 5%କୁ ହ୍ରାସ ପାଇଛି ବୋଲି ଶ୍ରୀ ମଲହୋତ୍ରା କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଭଦ୍ରକ ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଶ୍ରୀମତୀ ପରିଡ଼ା ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରି କହିଛନ୍ତି, ପ୍ରଭାବିତ ଲୋକଙ୍କୁ ଖୁବ୍ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ। ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ନଳକୂପ ବିଶୋଧନ କାର୍ଯ୍ୟ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
1: ରିହାବିଲିଟେସନ୍ ଏବଂ ରିଷ୍ଟୋରେସନ୍, ରାସ୍ତାଘାଟ ଯେଉଁଟା କଟ୍ ଅଫ୍ ହେଇଛି ତାର ରିଷ୍ଟୋରେସନ୍ ପାଇଁକି ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ ଯେଉଁ ଅଛି ତାଙ୍କୁ ତୁରନ୍ତ ବେଗରେ କୁହାଗଲା। ଏବଂ ମୁଁ ଭାବୁଛି କି ହସ୍ପିଟାଲରେ ଯେଉଁଠି ଡକ୍ଟରଙ୍କର କମି ଥିଲା ସେଠି ତୁରନ୍ତ ଡେପୁଟେସନ୍ କରିବାକୁ କୁହାହେଇଛି। ବ୍ଲିଚିଂ, ଡିସ୍ଇନ୍ଫେକ୍ସନ୍, ପାନୀୟ ଜଳର ବ୍ୟବସ୍ଥା ଏସବୁକୁ ଆମେ ଦ୍ରୁତ ଗତିରେ ଲୋକଙ୍କ ପାଖେ ପହଞ୍ଚେଇଛି। ଗୋଖାଦ୍ୟ ସଫିସିଏଣ୍ଟଲି ଲୋକଙ୍କ ପାଖେ ପହଞ୍ଚିବା ପାଇଁ କି ନିର୍ଦ୍ଦେଶ ଦିଆଗଲା।
0: କେନ୍ଦୁଝର ଜିଲ୍ଲାରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଓ ପୁନରୁଦ୍ଧାର ପରିଚାଳନା ସମ୍ପର୍କରେ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଆଜି ସମୀକ୍ଷା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ରାସ୍ତା ସଂଯୋଗୀକରଣର ପୁନରୁଦ୍ଧାର, ଜଳ ଯୋଗାଣ ବ୍ୟବସ୍ଥାର ମରାମତି, ଜରୁରୀକାଳୀନ ମୁକାବିଲା ଦଳ ମୁତୟନ, ରିଲିଫ୍ ବଣ୍ଟନ ଆଦି ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଜିଲ୍ଲାରେ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ନିରନ୍ତର ଦୃଷ୍ଟି ରଖିବା ଏବଂ ପ୍ରଭାବିତ ଲୋକଙ୍କୁ ସଠିକ୍ ସମୟରେ ସହାୟତା ଯୋଗାଇ ଦେବାକୁ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ନିଟ୍ ୟୁଜି ପ୍ରଥମ ପର୍ଯ୍ୟାୟ ନାମଲେଖା ନିମନ୍ତେ ପଞ୍ଜୀକରଣ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା 12 ତାରିଖ ଅପରାହ୍ନ 3 ପର୍ଯ୍ୟନ୍ତ ଏହା ଜାରି ରହିବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ ପଞ୍ଜୀକରଣ ସହ ଦେୟ ପ୍ରଦାନ କରିବେ। ଆସନ୍ତାକାଲିଠାରୁ 13 ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚଏସ୍ ଲକିଂର ସମୟସୀମା ଧାର୍ଯ୍ୟ କରାଯାଇଛି। ସହଜ ତଥା ସୁଗମ ପଞ୍ଜୀକରଣ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ପରାମର୍ଶ ଆଧାରିତ ଭିଡ଼ିଓ ମେଡିକାଲ କାଉନ୍ସେଲିଂ କମିଟିର ୱେବ୍ସାଇଟ୍ରେ ଉପଲବ୍ଧ ହେଉଛି। ସୁବର୍ଣ୍ଣପୁର ଜିଲ୍ଲାର ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୁବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନିଶାମୁକ୍ତ ସମାଜ ଗଠନ ଏବଂ ବିକଶିତ ଭାରତ ନିର୍ମାଣରେ ଯୁବବର୍ଗଙ୍କ ଭୂମିକା ଓ ସଂକଳ୍ପର ଗୁରୁତ୍ୱ ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମହେଶ୍ୱର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଜାତ ଶିଶୁର ସୁସ୍ଥ ବିକାଶ ପାଇଁ ପ୍ରଥମ 6 ମାସ କେବଳ ମା'ର କ୍ଷୀର ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି। ବୌଦ୍ଧସ୍ଥିତ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଶାମୁକ୍ତି ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୌଦ୍ଧକୁ ନିଶାମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସାମୂହିକ ଉଦ୍ୟମ କରିବାକୁ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚଳିତ ଖରିଫ ଋତୁ ପାଇଁ ପଞ୍ଜୀକରଣ ଅବଧିକୁ ସରକାର ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଅବଧି ଗତ 31 ତାରିଖରେ ଶେଷ ହେଉଥିଲା। ବିଜ୍ଞପ୍ତ ଅଞ୍ଚଳରେ ଚାଷ ହୋଇଥିବା ଧାନ, ମକା, ଚିନାବାଦାମ, ମାଣ୍ଡିଆ ଆଦି 8 ଫସଲକୁ ବୀମାଭୁକ୍ତ କରାଯାଇପାରିବ। ଏଥିସହ ପ୍ରାକୃତିକ ଦୁର୍ବିପାକ ଦ୍ୱାରା ଫସଲ ଅମଳରେ କ୍ଷତି ହେଲେ ଏହି ଯୋଜନାରେ ଚାଷୀମାନେ କ୍ଷତିପୂରଣ ପାଇପାରିବେ। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପକୂଳ ମଧ୍ୟବର୍ତ୍ତୀ ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 6 ପର୍ଯ୍ୟନ୍ତ ବର୍ଷା ଲାଗିବ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ରାଉରକେଲା ଶ୍ରୋତା ବନ୍ଧୁ, ଏତେବେଳେ ଯାଏ ଆପଣ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz। ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ।

0: କଣ୍ଠଶିଳ୍ପୀ ସୁବାସ ଦାସଙ୍କ କଣ୍ଠରେ ଶୁଣିଲେ ସ୍ନେହଲତା ମହାନ୍ତିଙ୍କ ରଚନା।
1: ନାୟକ ଡିସ୍ପୋଜାଲ ସେକ୍ଟର 15 କ୍ୱାର୍ଟର ନମ୍ବର E/161। ହଁ ଆଜ୍ଞା, ଏଠାରେ ସମସ୍ତ ପ୍ରକାରର ପାର୍ଟି ଆଇଟମ ଯଥା ଡିସ୍ପୋଜାଲ ବଫେଟ୍ ପ୍ଲେଟ, ଗ୍ଲାସ, କପ୍ ଇତ୍ୟାଦି ସମସ୍ତ ପାର୍ଟି ଆଇଟମ ଆପଣମାନେ ସୁଲଭ ଓ ହୋଲସେଲ ଦରରେ ପାଇପାରିବେ। ଏଥିପାଇଁ ସିଧାସଳଖ ଯୋଗାଯୋଗ କରନ୍ତୁ ଦୁଷ୍ମତ ନାୟକକୁ 765705-0160।
0: କଣ୍ଠଶିଳ୍ପୀ ସୁବାସ ଦାସ, ଗୀତ ରଚନା ସ୍ନେହଲତା ମହାନ୍ତି।

ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ, ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ ଭାଗବତ। ଏହି କ୍ରମରେ ଆଜି ଆସନ୍ତୁ ଶୁଣିବା ଏହାର 475 ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି।

ଲୋଭି ଓ ଯକ୍ଷବିତ୍ତ ମଣିଷର ସଞ୍ଚିତ ଅର୍ଥ ଅପରଲୋକ ଭୋଗ କରିବ। ଲୋଭ ଓ ଅତିରିକ୍ତ ସଞ୍ଚୟ ଅନୁଚିତ। ମଣିଷର ଜିହ୍ୱା ଲାଳସା ସର୍ବବିଧ ଅନିଷ୍ଟର କାରଣ। ଏହାପରେ ପିଙ୍ଗଳା ନାମ୍ନୀ ଦେହଜୀବୀଠାରୁ ଅବଧୂତ ଯାହା ଶିକ୍ଷା କରିଛନ୍ତି ତାହା କହିଛନ୍ତି। ଏକଦା ପିଙ୍ଗଳା ଧନବାନ ଯୁବକର ଅପେକ୍ଷାରେ ନିଦ୍ରାଶୂନ୍ୟ ହୋଇ ଅର୍ଦ୍ଧରାତ୍ର ଅତିବାହିତ କରିଛି। ଅବଶେଷରେ ତାହାର ଅର୍ଥଚିନ୍ତା ଓ ପାପଚିନ୍ତାରୁ ସୁଖପ୍ରଦ ପରମ ବୈରାଗ୍ୟ ଉପସ୍ଥିତ ହୋଇଛି।

0: ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଶୁଣିଲେ ଏହାର 475ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। ଆକାଶବାଣୀ ରାଉରକେଲା ପ୍ରସାର କରୁଛୁ କାର୍ଯ୍ୟକ୍ରମ ନାରୀ ମହଲ। ଆଜି ଏଥିରେ ରହିଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ ସଚେତନତାରୁ ସମର୍ଥନ ପର୍ଯ୍ୟନ୍ତ। ଏହି ବିଷୟକୁ ନେଇ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ସ୍ୱୟଂସ୍ତୁତି ପଟ୍ଟନାୟକଙ୍କ ଆଲୋଚନା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୁମେଶ୍ରୀ ମହାନ୍ତି। କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୂଚନା ଓ ବିଜ୍ଞାପନ।
1: କ'ଣ ଆପଣ ଗୋଟେ ଓଡ଼ିଆ ମିଡିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ, ରାଉରକେଲାର ଶିଭାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିଭାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ A248 ସେକ୍ଟର 1 ରାଉରକେଲା। ମୋବାଇଲ ନମ୍ବର 9348961843 କିମ୍ବା 9564968302 ରେ।
2: ନକଲି ଅଫର୍ସ ପ୍ରତି ସାବଧାନ।
3: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ନାୟକ ଡିସ୍ପୋଜାଲ ସେକ୍ଟର 15 କ୍ୱାର୍ଟର ନମ୍ବର E/161। ହଁ ଆଜ୍ଞା, ଏଠାରେ ସମସ୍ତ ପ୍ରକାରର ପାର୍ଟି ଆଇଟମ ଯଥା ଡିସ୍ପୋଜାଲ ବଫେଟ୍ ପ୍ଲେଟ, ଗ୍ଲାସ, କପ୍ ଇତ୍ୟାଦି ସମସ୍ତ ପାର୍ଟି ଆଇଟମ ଆପଣମାନେ ସୁଲଭ ଓ ହୋଲସେଲ ଦରରେ ପାଇପାରିବେ। ଏଥିପାଇଁ ସିଧାସଳଖ ଯୋଗାଯୋଗ କରନ୍ତୁ ଦୁଷ୍ମତ ନାୟକକୁ 765705-0160।
0: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 7008248758।

ନମସ୍କାର ଶ୍ରୋତା ଭଉଣୀ, 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରର ଆପଣମାନଙ୍କର ମନପସନ୍ଦର କାର୍ଯ୍ୟକ୍ରମ ନାରୀ ମହଲକୁ ଆପଣମାନଙ୍କୁ ସ୍ୱାଗତ।

କାର୍ଯ୍ୟକ୍ରମକୁ ପ୍ରଯୋଜନା କରୁଛନ୍ତି ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କର ରେଡ଼ିଓ ସାଥୀ ସୌମ୍ୟଶ୍ରୀ। ଶ୍ରୋତା ଭଉଣୀ, ପ୍ରତିବର୍ଷ ଅଗଷ୍ଟ 1 ଅଗଷ୍ଟ 7 ତାରିଖ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଥାଏ। ଏହି ସପ୍ତାହ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ମା'ର ସ୍ତନ୍ୟପାନର ଗୁରୁତ୍ୱ ସମ୍ପର୍କରେ ସମାଜକୁ ସଚେତନ କରିବା, ମା'ମାନଙ୍କୁ ଉତ୍ସାହିତ କରିବା ଏବଂ ଶିଶୁଙ୍କ ସୁସ୍ଥ ବିକାଶ ପାଇଁ ସ୍ତନ୍ୟପାନକୁ ପ୍ରୋତ୍ସାହନ ଦେବା। ହଁ, ମା' କ୍ଷୀର ହେଉଛି ଶିଶୁ ପାଇଁ ପ୍ରଥମ, ସମ୍ପୂର୍ଣ୍ଣ ଏବଂ ସର୍ବୋତ୍ତମ ଆହାର। ଏହା କେବଳ ଶିଶୁର ଭୋକ ମେଣ୍ଟାଇ ନଥାଏ, ବରଂ ତା'ର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରିବା ସହ ସୁସ୍ଥ ଶାରୀରିକ ଓ ମାନସିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏକ ସୁସ୍ଥ ଶିଶୁ, ଏକ ସୁସ୍ଥ ପରିବାର ଏବଂ ଏକ ସୁସ୍ଥ ସମାଜ ଗଢ଼ି ତୋଳିବାରେ ସ୍ତନ୍ୟପାନର ଅବଦାନ ଅତୁଳନୀୟ। କିନ୍ତୁ ଶ୍ରୋତା ଭଉଣୀ, ଆଜି ମଧ୍ୟ ଅନେକ ମା' ସଠିକ୍ ସୂଚନାର ଅଭାବ ଯୋଗୁଁ ସାମାଜିକ ସଙ୍କୋଚ, କର୍ମକ୍ଷେତ୍ରର ଚାପ କିମ୍ବା ପରିବାରର ପର୍ଯ୍ୟାପ୍ତ ସହଯୋଗ ନ ମିଳିବା ଯୋଗୁଁ ସ୍ତନ୍ୟପାନ ସମ୍ପର୍କ

ଉଲ୍ଲେଖିତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ କେବଳ ସଚେତନତା ସୃଷ୍ଟି କରିଦେଲେ ହେବ ନାହିଁ, ବରଂ ମା'ମାନଙ୍କୁ ପରିବାର, ସମାଜ, ସ୍ୱାସ୍ଥ୍ୟକର୍ମୀ ଏବଂ କର୍ମକ୍ଷେତ୍ର ସମସ୍ତ ସ୍ତରରେ ସହଯୋଗ ମିଳିବା ନିହାତି ଆବଶ୍ୟକ। ହଁ, ଏହି ବର୍ଷର ବିଶ୍ୱ ସ୍ତନ୍ୟପାନ ସପ୍ତାହର ବାର୍ତ୍ତା ହେଉଛି ସଚେତନତାରୁ ସହଯୋଗ ପର୍ଯ୍ୟନ୍ତ। ଅର୍ଥାତ୍ କେବଳ ସ୍ତନ୍ୟପାନର ଉପକାରିତା ଜାଣିବା ନୁହେଁ, ବରଂ ପ୍ରତ୍ୟେକ ମାଆଙ୍କୁ ସେହି ଯାତ୍ରାରେ ଆତ୍ମବିଶ୍ୱାସ ଓ ସହଯୋଗ ଦେବା ଆମ ସମସ୍ତଙ୍କର ଦାୟିତ୍ୱ। କାରଣ ଜଣେ ମା ସଶକ୍ତ ହେଲେ ତାଙ୍କ ଶିଶୁର ଭବିଷ୍ୟତ ମଧ୍ୟ ସଶକ୍ତ ହୋଇଥାଏ, ଏବଂ ଏହାଦ୍ୱାରା ଏକ ସଶକ୍ତ ସମାଜ ଗଢ଼ି ଉଠିବ।

0: ତେବେ ଶ୍ରୋତା ଭଉଣୀ, ଏହି ବିଷୟବସ୍ତୁକୁ ଆହୁରି ସରଳ ଏବଂ ବିସ୍ତୃତ ଭାବେ ବୁଝିବା ପାଇଁ ଆଜି ଆମ ସହ ଉପସ୍ଥିତ ଅଛନ୍ତି ଜଣେ ବିଶିଷ୍ଟ ଅତିଥି, ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସାୟମସ୍ତୁତି ପଟ୍ଟନାୟକ, ଯିଏ ସ୍ତନ୍ୟପାନ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କରେ ଆମକୁ ମୂଲ୍ୟବାନ ସୂଚନା ଦେବେ। ତେବେ ଆସନ୍ତୁ, ଆଜିର ଆଲୋଚନାର ବିଷୟବସ୍ତୁ ଆମେ ରଖିଛୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ସଚେତନତାରୁ ସହଯୋଗ ପର୍ଯ୍ୟନ୍ତ। ଏହା ଉପରେ ଆଜିର ଆମର ଅତିଥିଙ୍କ ସହ ଆରମ୍ଭ କରିବା ଏକ ସ୍ୱତନ୍ତ୍ର ଆଲୋଚନା।
1: ନମସ୍କାର, ମୁଁ ହେଉଛି ଡକ୍ଟର ସାୟମସ୍ତୁତି ପଟ୍ଟନାୟକ, ଶାନ୍ତି ମେମୋରିଆଲ ହସ୍ପିଟାଲରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ। ଆଜି ଆମେ ଆପଣଙ୍କ ସାଙ୍ଗରେ ସ୍ତନ୍ୟପାନର ମହତ୍ତ୍ୱ ବିଷୟରେ ଆଲୋଚନା କରିବା। ଏହା ମା ଆଉ ନବଜାତ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ପାଇଁ ଗୋଟିଏ ଦରକାରୀ ଜିନିଷ। ଏହା କେବଳ ଏକ ପ୍ରାକୃତିକ ପ୍ରକ୍ରିୟା ନୁହେଁ, ବରଂ ମା ଆଉ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ, ଭବିଷ୍ୟତ ଓ ସୁସ୍ଥ ସମାଜ ଗଠନର ମୂଳଦୁଆ। ଆମେ ସମସ୍ତେ ଜାଣିଛୁ ଗର୍ଭବତୀ ମହିଳାଙ୍କ ଯତ୍ନ ନିହାତି ଜରୁରୀ, ଆଉ ସେହି ସମୟର ଯତ୍ନ, ଇଲାଜ ଆଉ ସମ୍ପୂର୍ଣ୍ଣ ବିକାଶର ଚେଷ୍ଟା ହେଉଛି ମାନବ ଜାତି ପାଇଁ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ, ସ୍ତ୍ରୀ ଲୋକମାନଙ୍କର ଜୀବନ ଆଉ ଯତ୍ନ ପାଇଁ। ଆଉ ଆଗାମୀ ଆମର ଯେତିକି ଜେନେରେସନ୍ସ କି ଯେତିକି ପିଢ଼ି ଆସିବେ ତାଙ୍କର ସ୍ୱାସ୍ଥ୍ୟ, ମାନସିକ ଓ ଶାରୀରିକ ସୁସ୍ଥତା ତା ଉପରେ ନିର୍ଭର କରେ। ତ ଏଇଟା ଜୀବନସାରାର ନିବେଶ କି ପୁଞ୍ଜି ଲଗାଣ କହିବାକୁ ଯାଇବେ, ଯେଉଁଟା ଇନଭେଷ୍ଟମେଣ୍ଟ ଆମେ କହୁ, ସେହି ସମୟର ସେହି 9 ମାସର ଜର୍ନି ସବୁଠୁ ଇମ୍ପୋର୍ଟାଣ୍ଟ ବୋଲି ମାନିବା ଦରକାର। ଗର୍ଭବତୀ ଅବସ୍ଥାରେ ଗୋଟେ ମାଆର ଡେଲି ରୁଟିନ୍ କି ଆରାମ କି କାମ, ଖାଦ୍ୟପେୟ ଆଉ ସବୁକିଛି ଦିନସାରାର ଦିନଚର୍ଯ୍ୟା ଯାହା ଆମେ କହୁ ସେଇଟା ଠିକ୍ ନ ରହିଲେ ତା'ର ପ୍ରଭାବ ଶିଶୁ ଉପରେ ପଡ଼ିଥାଏ। ଆଉ ସେହି ସମୟରେ ଗର୍ଭ ମଧ୍ୟରେ ବହୁତ କିଛି ଆମେ ଚେଞ୍ଜେସ୍ ଦେଖିବାକୁ ପାଉ, ଯେଉଁଟାକି ମାଆର ଜୀବନଯାପନ ଉପରେ ଡାଇରେକ୍ଟଲି ନିର୍ଭର କରେ। ଗୋଟେ ଗର୍ଭବତୀ ଅବସ୍ଥାରେ ଗୋଟେ ମାଆର ଖାଦ୍ୟପେୟ ଓ ପୋଷଣ ଛୁଆ ଉପରେ ସମ୍ପୂର୍ଣ୍ଣ ଭାବରେ ଅସର ପକାଇଥାଏ। ଛୁଆର ଭିତରେ ଡିଫେକ୍ଟ ଆସିବାର ଚାନ୍ସ, ଯେଉଁଟାକି ଜେନେଟିକ୍ କ୍ରୋମୋଜୋମ୍ ଡିଫେକ୍ଟ କି ନ୍ୟୁରାଲ୍ ଟ୍ୟୁବ୍ ଡିଫେକ୍ଟ ଆମେ କହୁ, କି ତା'ର ସମ୍ପୂର୍ଣ୍ଣ ଓଭରଅଲ୍ ସ୍ୱାସ୍ଥ୍ୟତା କି ଆଗକୁ ରୋଗ ପ୍ରତିରୋଧକ ଶକ୍ତି ଆଉ ଡେଭଲପମେଣ୍ଟରେ କୌଣସି କମି କି ଡେଫିସିଏନ୍ସି ନ ରହୁ, ସେଇଟା ମାଆର ପୂର୍ବତନ ଅବସ୍ଥା ଯାହା ଅଛି ନ୍ୟୁଟ୍ରିସନାଲ ଷ୍ଟେଟସ୍ କି ପ୍ରେଗନେନ୍ସି ସମୟରେ ସେ କ'ଣ ଏକ୍ସଟ୍ରା କ୍ୟାଲୋରିଜ୍, ଏକ୍ସଟ୍ରା ନ୍ୟୁଟ୍ରିସନ୍ କି ପୋଷଣ ନେଲେ ତା ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରେ। ଆଉ ପ୍ରତ୍ୟେକ ଦିନ କିଛିଟା ଜିନିଷ, ସେ ଆଇରନ୍ ହଉ, କ୍ୟାଲସିୟମ୍ ହଉ, ଅନ୍ୟାନ୍ୟ ଭିଟାମିନ୍ସ ହଉ, ଓମେଗା 3 ହଉ କି

ଫ୍ୟାଟ୍, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ସବୁର ସଠିକ୍ ମାତ୍ରା ଯଦି ଗୋଟେ ମା' ଦେହକୁ ଡେଲି ରେକମେଣ୍ଡେଡ୍ ଡେଲି ରିକ୍ୱାୟାରମେଣ୍ଟ ଯେଉଁଟା ଆମେ କହୁ ଗଲା, ତାହେଲେ ଗୋଟେ ଛୁଆର ସମ୍ପୂର୍ଣ୍ଣ ବିକାଶର, ଛୁଆର ଓଜନ, ତା'ର ଭିତରର ସ୍ୱାସ୍ଥ୍ୟତା, ତା'ର ରୋଗ ପ୍ରତିରୋଧକ ଶକ୍ତି କି ଡିଫେକ୍ଟ ଆସିବାର ଚାନ୍ସ ବହୁତ ମାତ୍ରାରେ କମି ବାକୁ ଆମେ ଦେଖିଛୁ। ତ ସେଥିପାଇଁ ତା'ର ଉପକାରିତା ବହୁତ ବେଶୀ ଅଛି ଗୋଟେ ଯଦି ମା' ଠିକ୍ ଭାବରେ ପୋଷଣ ନେଲା। ଗର୍ଭବତୀ ଅବସ୍ଥାରେ ଗୋଟେ ମାଆର ମାନସିକ ସ୍ଥିତି ନିହାତି ଭଲ ରହିବା ଦରକାର, କାହିଁକି ଯେ ତା ଦେହରେ ହଜାରଟା ରକମର ହରମୋନ୍ ଇମ୍ବାଲାନ୍ସଠୁ ଆରମ୍ଭ କରିକି କେମିକାଲ ସିକ୍ରିଟ୍ ହୁଏ ବ୍ରେନ୍ ହଉ ବଡିରେ ହଉ, ଯେଉଁଟାକି ଛୁଆ ଉପରେ ଅସର ପକାଇଥାଏ। ସେଇଟା ଛୁଆର ଖାଲି ଆଗକୁ ଡେଭଲପମେଣ୍ଟ ଗ୍ରୋଥ କି ଶାରୀରିକ ଜିନିଷ ନୁହେଁ, ଆମ ଗର୍ଭ ସଂସ୍କାରରେ ବି କୁହା ହେଇଛି କି ତା'ର ଅସର ଛୁଆର ନେଚର କି ତା ପ୍ରକୃତି ଉପରେ ନିହାତି ପଡ଼ିଥାଏ। ଯେଉଁ ମାଆମାନେ ଖୁସି ଆଉ ଭଲ ଥାଆନ୍ତି 9 ମାସରେ, ସେମାନଙ୍କ ଛୁଆଙ୍କର ପ୍ରକୃତି ଅଲଗା ରକମ ଦେଖା ହେଇଛି। ଆଉ ଯେଉଁ ମାଆମାନେ ରାଗ, କଷ୍ଟ, କ୍ଲେଶ ଏଇସବୁ ମଧ୍ୟରେ ଥାଇଥାନ୍ତି, ସେମାନଙ୍କ ଛୁଆମାନେ ଅଲଗା ରକମର ପ୍ରକୃତି ହେବାର ଇଭେନ୍ କ୍ଲିନିକାଲ ସାଇକୋଲୋଜିଷ୍ଟ ମାନେ ଦେଖିଛନ୍ତି। ତ ସେଥିପାଇଁ ଗର୍ଭ ସଂସ୍କାର ହଉ, ଆମକୁ ଯେଉଁଟା ଏତେ ବର୍ଷ ହେଲା ଶାସ୍ତ୍ର କହି ଆସିଛି କି ମାନସିକ ଶାରୀରିକ ସମ୍ପୂର୍ଣ୍ଣ ଭାବରେ ମାଆଟା ଗୋଟେ ଖୁସି ଆଉ ହେଲ୍ଦି ରହିଲେ ତା ଛୁଆର ବି ସେଇ ଜିନିଷଟା ଜୀବନସାରା ଦେଖିବାକୁ ପାଇଥାଉ। ଏହି ସମୟରେ ଖରାପ ଅଭ୍ୟାସ ସବୁ ଧୂମ୍ରପାନ ହଉ କି ଆଲକୋହଲ କନଜପ୍ସନ୍ ହଉ କି ଏହିସବୁ ଜିନିଷ ହଉ, ଯେକୌଣସି ଗୁଟନା, ଖଇନି, ଟବାକୋ, ଯାହା ଯାହା ଆମେ ଦେଖିବାକୁ ପାଉ ଗାଁ ଗହଳିରେ ବି ସ୍ତ୍ରୀ ଲୋକମାନେ ଜଣ ଜଣ କରନ୍ତି, ତାହାର ବହୁତ ଖରାପ ଅସର ଥାଏ। ସେଇଥିରେ ଛୁଆ ଗର୍ଭ ଅବସ୍ଥାରେ ଠିକ୍ସେ ଆଗକୁ ବଢ଼ିବା କି ଛୁଆର ଓଜନ କମିଯିବା ବହୁତ ମାତ୍ରାରେ, ଆୟୁଜିଆ ଯାହାକୁ ଆମେ କହୁ, କି ଭିତରେ ଛୁଆ ଖରାପ ହେବାର ସମ୍ଭାବନା, ଛୁଆରେ ଅନ୍ୟାନ୍ୟ ଡିଫେକ୍ଟ ଆସିବାର ସମ୍ଭାବନା, ସେ ଜେନେଟିକ୍ ଡିଫେକ୍ଟଠୁ ଆରମ୍ଭ କରି ସବୁକିଛି ସବୁ ରକମ ଖରାପ ଜିନିଷ ଦେଖିବାକୁ ଆମେ ପାଇଥାଉ। ମା' ଦେହକୁ ବି ତା'ର ଅସର ଥାଏ, ଆଉ ଛୁଆର ବିକାଶ, ଗ୍ରୋଥ, ଓଜନ ଡିଫେକ୍ଟ, ଆନୋମାଲି ଏହି ସବୁ ଜିନିଷ ଉପରେ ତା'ର ଡାଇରେକ୍ଟ ଅସର ହେଇଥାଏ। ସେଥିପାଇଁ ଏହି ସମୟରେ ସେଇଟା ନିହାତି ମନା କରାଯାଏ। ଆଉ ଛୁଆ ରହିବା ସମୟରୁ କି ଛୁଆ ଯେତେବେଳେ ପେଟରେ ଆସିଲା ସେହି ସମୟରେ ବି ମାଆର ସେ ଅଭ୍ୟାସ ସବୁ ଥିଲେ, ତା'ର ବି ସେହି ରକମ ପ୍ରଭାବଟା ଦେଖାଯାଇଥାଏ। ତ ଆମେ କହୁ କି ସେହିସବୁ ଜିନିଷ କିଛି ମାସ ଆଗରୁ ବି ଛୁଆ ରହିବା ଆଗରୁ ଛାଡ଼ିବା କଥା, ନିଜକୁ ଡିଟକ୍ସିଫାଇ କରିବା କଥା, ଆଉ ପ୍ରେଗନେନ୍ସି ସମୟରେ ତ ଆଦୌ ହିଁ ନେବା କଥା ନୁହଁ କି ସ୍ତନପାନ ସମୟରେ ବି। ଆମେ କଥା ହେବା ମା' ଦୁଧର ବୈଜ୍ଞାନିକ ମହତ୍ତ୍ୱ କ'ଣ। ଏକ ପ୍ରସୂତି ଚିକିତ୍ସକ ହିସାବରେ ମୁଁ ପ୍ରତିଦିନ ଦେଖେ ମା' ଦୁଧର ଶକ୍ତି କେତେ ଅସାଧାରଣ। କୋଲୋଷ୍ଟ୍ରମ୍, ଯାହାକୁ ପ୍ରଥମ ସୁବର୍ଣ୍ଣ ଦୁଧ କୁହାଯାଏ କି ପ୍ରଥମ ଟୀକା ବୋଲି ଆମେ କହୁ, ଏଇଟା ନିହାତି ଶିଶୁମାନଙ୍କୁ ଦେବା ଦରକାର, କାହିଁକି ଯେ ଏଥିରେ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବାର ଜିନିଷ, ଯେଉଁଟାକି ଆମେ IgA କି ଇମ୍ୟୁନୋଗ୍ଲୋବୁଲିନ୍ କହୁ, ଗୋଟେ ଟୀକା ହିସାବରେ ଛୁଆକୁ ମିଳିଥାଏ, ଯେଉଁଟାକି ଜୀବନସାରା ତାକୁ ହେଲ୍ପ କରିଥାଏ। ତା ଛଡ଼ା ସେଥିରେ ନ୍ୟୁଟ୍ରିସନ୍ର ଭାଲ୍ୟୁ ବହୁତ ବେଶୀ ଅଛି। ପ୍ରୋଟିନ୍, ଫ୍ୟାଟୋଜ୍, ଭିଟାମିନ୍, ମିନେରାଲ୍ ଏହିସବୁ ଥାଏ, ଯେଉଁଟାକି ଶିଶୁର ସମ୍ପୂର୍ଣ୍ଣ ବିକାଶ ପାଇଁ ଦରକାର। ଆଉ କୌଣସି ଜିନିଷ ନ ଖାଇଲେ ବି ସେ ସବୁକିଛି ଛୁଆକୁ ଦେଇଥାଏ। କୌଣସି ଫର୍ମୁଲା କ୍ଷୀର କି ଅଲଗା କ୍ଷୀର ଏଇ ଆହାର ସହିତ ଆମେ କମ୍ପେୟାର କରିପାରିବୁନି, ଯେହେତୁ ନ୍ୟୁଟ୍ରିଟିଭ୍ ଭାଲ୍ୟୁରେ ମା' କ୍ଷୀରର ସବୁଠୁ ବେଶୀ ଆମେ ଦେଖିବାକୁ ପାଇଥାଉ। ରୋଗ ପ୍ରତିରୋଧକ ଶକ୍ତି ପାଇଁ ବି ନବଜାତ ଶିଶୁମାନଙ୍କୁ ଡାଇରିଆ, ନିମୋନିଆ, ଅନ୍ୟାନ୍ୟ ସଂକ୍ରାମକ ରୋଗର ଆଶଙ୍କା, ଏଇ ଯେଉଁ ଛୁଆମାନଙ୍କୁ ମାଆମାନେ ଖାଲି ସ୍ତନ୍ୟପାନ ଦେଇଥାନ୍ତି ଦେଖା ହେଇଛି ବହୁତ କମ୍ ମାତ୍ରାରେ ହୁଏ। ଆଉ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କି WHO ବି 6 ମାସ ପର୍ଯ୍ୟନ୍ତ କେବଳ ମା' କ୍ଷୀର ଦେବା ପାଇଁ କହିଥାଏ, ଆଉ ସବୁ ଡାକ୍ତରମାନେ ବି ମାଆମାନଙ୍କୁ ସେୟା ହିଁ କହିଥାନ୍ତି। ଖାଲି ଏହିସବୁ ରୋଗ ନୁହେଁ, ଭବିଷ୍ୟତରେ ମେଦବହୁଳତା, ଡାଇବେଟିସ୍, ଆଲର୍ଜି ଭଳିଆ ରୋଗ ଏସବୁ ଜିନିଷକୁ ସେ ବହୁତ ମାତ୍ରାରେ କମ୍ କରିଥାଏ। ମସ୍ତିଷ୍କର ବିକାଶ, ମା' ଦୁଧରେ ଥିବା DHA କି ଅନ୍ୟାନ୍ୟ ଫ୍ୟାଟି ଆସିଡ୍ ଶିଶୁର ମସ୍ତିଷ୍କ ବିକାଶରେ ବି ସାହାଯ୍ୟ କରେ, ଯାହା ତାହାର ବୌଦ୍ଧିକ ଓ ମାନସିକ ବିକାଶରେ ଦୀର୍ଘକାଳୀନ ପ୍ରଭାବ ପକାଇଥାଏ। ମା' ପାଇଁ କ'ଣ ଲାଭ ହେବ ସେଇଟା ବି ଆମେ ଆଗେ ଭାବିବା। ଜରାୟୁର ପୁନଃ ସଂକୁଚନା, ଯେଉଁଟାକି ବହୁତ ଦରକାର, ଇନ୍ଭଲ୍ୟୁସନ୍ ଯେଉଁଟା କୁହାଯାଏ, ସ୍ତନ୍ୟପାନ ସମୟରେ ନିର୍ଗତ ହେଉଥିବା ଅକ୍ସିଟୋସିନ୍ ହରମୋନ୍ଟା ପ୍ରସବ ପରେ ଜରାୟୁକୁ ଶୀଘ୍ର ସ୍ୱାଭାବିକ ଆକାରକୁ ଫେରାଇ ଆଣେ, ଏବଂ ପ୍ରସବ ପରବର୍ତ୍ତୀ ରକ୍ତସ୍ରାବ, ଯେଉଁଟାକି ପୋଷ୍ଟମାର୍ଟମ୍ ହେମରେଜ୍ କି ବ୍ଲିଡିଂ ଯେଉଁ କହୁ ଆମେ, ତାର ଆଶଙ୍କାଟା କମାଇ ଦିଏ। ସ୍ତନ ଓ ଡିମ୍ବାଶୟର କର୍କଟ ରୋଗକୁ ବି ଏଇଟା ବହୁତ ବହୁତ ମାତ୍ରାରେ କମ୍ କରିଥାଏ। ଯେଉଁ ସ୍ତ୍ରୀ ଲୋକମାନେ ବେଶୀ ଦିନ ଖୁଆଇଥାନ୍ତି ଆଉ ଅଧିକ ଖୁଆଇଥାନ୍ତି, ତାଙ୍କ ଭିତରେ ସେହି ସ୍ତ୍ରୀ ଲୋକମାନଙ୍କ ପପୁଲେସନ୍ ଭିତରେ ଆମେ କ୍ୟାନ୍ସର ସମ୍ଭାବନା ବି ବହୁତ ମାତ୍ରାରେ କମ୍ ଦେଖିଥାଉ, ବ୍ରେଷ୍ଟର ହଉ କି ଓଭେରିଆନ୍ କ୍ୟାନ୍ସର ହଉ। ଓଜନ ନିୟନ୍ତ୍ରଣ

ଣରେ ମଧ୍ୟ ଏଟା ମଦତ କରେ। ଛୁଆ ରହିବା ପରେ ସ୍ତ୍ରୀ ଲୋକମାନଙ୍କ ଯୋଉ ମଦବହୁଳତା ଦେଖାଯାଇଥାଏ ଏଟା ବହୁତ ମାତ୍ରାରେ ତାକୁ ଘଟେଇବା ପାଇଁ ମଦତ କରିଥାଏ ଆମର ସ୍ତ୍ରୀ ଲୋକମାନଙ୍କୁ। ପ୍ରାକୃତିକ ଗର୍ଭ ନିରୋଧକ ବି ଏଟା ଗୋଟେ, ଏଇଟା ସମ୍ପୂର୍ଣ୍ଣ ଭାବରେ ନିରୋଧକ ନହେଲେ ବି ବହୁତ ମାତ୍ରାରେ ସ୍ତ୍ରୀ ଲୋକମାନଙ୍କୁ ହେଲ୍ପ କରିଥାଏ କି ଛୁଆ ଆଉ ଥରେ ଜଲ୍ଦି ନ ରହିଯାଉ। ତଥାପି ଡାକ୍ତର ପରାମର୍ଶ ସହିତ ସ୍ତନ୍ୟପାନକୁ ଖାଲି ଗୋଟେ ଗର୍ଭ ନିରୋଧକ ଭାବିବାଟା ଭୁଲ, ତା ସହିତ ଅଲଗା ବି ଗର୍ଭ ନିରୋଧକର ହେଲ୍ପ ନେଲେ ସ୍ତ୍ରୀ ଲୋକମାନେ ବେଶୀ ସିଓର ହେଇପାରିବେ କି ଜଲ୍ଦି ଛୁଆ ରହିବନି। ତ ଆମେ ଶିଶୁର ଉପକାର ଗୁଡ଼ା ଦେଖିଲୁ, ମା ମାନଙ୍କ ଉପକାର ବି ଦେଖିଲୁ। ତା ଛଡ଼ା ବହୁତ କିଛି ଅଛି ଯେଉଁଟାକି ସ୍ତନ୍ୟପାନର ମୂଲ୍ୟକୁ ବଢ଼େଇଥାଏ। ସ୍ତନ୍ୟପାନ ସମୟରେ ମା ଓ ଶିଶୁ ମଧ୍ୟରେ ଏକ ଗଭୀର ଭାବନାତ୍ମକ ସମ୍ପର୍କ ସୃଷ୍ଟି ହୁଏ, ଯାହା ପ୍ରସବ ପରବର୍ତ୍ତୀ ଅବସାଦ କି ପୋଷ୍ଟପାର୍ଟମ୍ ଡିପ୍ରେସନ୍କୁ ମଧ୍ୟ କମ୍ କରିଥାଏ। ତା ଛଡ଼ା ଆଉ ମା ଓ ଶିଶୁ ଭିତରେ ଗୋଟେ ଅଲଗା ରକମର ସମ୍ପର୍କ କି ବଣ୍ଡ ଯେଉଁଟା ଆମେ କହୁ ସେଇଟାକୁ ବି ଆଣିଥାଏ। ଏଇଟା କରିବା ସମୟରେ ଶିଶୁ ନବଜାତ ଶିଶୁମାନଙ୍କୁ ବି ମା ମାନେ ଛାତିରେ ଲଗେଇକି ରଖିଥାନ୍ତି। କଙ୍ଗାରୁ ମଦର କେୟାର ପାଇଁ ବି ହେଲ୍ପ କରେ, ଯେଉଁଟାକି ଶିଶୁର ଟେମ୍ପରେଚର ହଉ କି ଅଲଗା ବହୁତ କିଛିର ଅସୁବିଧାର ସମ୍ଭାବନାଟା କମ୍ କରିଦେଇଥାଏ। ସମାଜରେ ବହୁତ ଭ୍ରାନ୍ତ ଧାରଣା ଅଛି ଯାହାକୁ ଆମେ ମିଥ୍ କହୁ, କିନ୍ତୁ ବାସ୍ତବତରେ ଅଲଗା ଜିନିଷ ତାର ମୂଲ୍ୟ ଥାଏ, ସେଇଟା ଆମେ ତା ବିଷୟରେ ବି ଆଲୋଚନା କରିବା। ପ୍ରଥମ ଭ୍ରାନ୍ତ ଧାରଣା ଯେଉଁଟା ଆମେ ସବୁବେଳେ ଦେଖିବାକୁ ପାଉ, ପ୍ରଥମ କିଛି ଦିନର ହଳଦିଆ ଦୁଧଟା ଖରାପ, ତାହାକୁ ପକେଇ ଦେବା ଉଚିତ। କିନ୍ତୁ ଯେମିତି ମୁଁ ଆଗରୁ ବି କହିସାରିଛି, ତାକୁ କୋଲେଷ୍ଟ୍ରମ କି ପ୍ରଥମ ଟୀକା କୁହାଯାଏ, ସେଇଟା ସବୁଠୁ ମୂଲ୍ୟବାନ କି ରାଦର ଲିକ୍ୱିଡ ଗୋଲ୍ଡ ବୋଲି ବି ତାକୁ ଇଂଲିଶରେ କୁହାଯାଉଛି। ସେଥିପାଇଁ ସେହି ଜିନିଷଟା ଯଦି ମା ପ୍ରତ୍ୟେକ ମା ନିଜ ନବଜାତ ଶିଶୁଙ୍କୁ ଦେଇପାରିବେ, ତାହେଲେ ତା ଭଳିଆ ନିବେଶ କି ତା ଭଳିଆ ଛୁଆର ସ୍ୱାସ୍ଥ୍ୟତାର ଯେଉଁ କୁହନ୍ତି ଗ୍ୟାରେଣ୍ଟି ଆମେ ଜୀବନସାରା ଅଲଗା କୌଣସି ଜିନିଷରୁ ଦେଇପାରିବା ନାହିଁ। ଦ୍ୱିତୀୟ ଭ୍ରାନ୍ତ ଧାରଣା ଥାଏ, ମା ଠିକ୍ ଭାବେ ଖାଦ୍ୟ ନ ଖାଇଲେ ଦୁଧ ହେବ ନାହିଁ, ତେଣୁ ପ୍ରଥମରୁ ଉପରୁ ଦୁଧ ଦେଇଦିଅ କି ଫର୍ମୁଲା ଦୁଧ ଦେଇଦିଅ କି ଛୁଆକୁ ହୋଇପାରୁନି, ଅଳ୍ପ ଅଳ୍ପ ବାହାରୁଛି, ଏଇଟା ଆଉ ଗୋଟେ ଭ୍ରାନ୍ତ ଧାରଣା। ଯେତେ ଛୁଆର ମୁହଁ ଲାଗିବ ମାର ସ୍ତନରେ ସେତେ ଭଗବାନ ଏମିତି ମେକାନିଜମ୍ ବନେଇଛନ୍ତି କି ବ୍ରେନ୍କୁ ରିଫ୍ଲେକ୍ସ ଯାଏ ଆଉ ଦୁଧ ସେତେ ବନେ ଆଉ ବାହାରେ। ତ ଅଲଗା କ୍ଷୀର ନ ଦେଇକି କଷ୍ଟ କରିକି ବାରମ୍ବାର ଛୁଆର ମୁହଁଟାକୁ ମାର ସ୍ତନରେ ଲଗେଇକି ଚେଷ୍ଟା କରିକି କ୍ଷୀର କାଢ଼ିକି ଛୁଆକୁ ଦେବା ହିଁ ଉଚିତ। ଆଉ ମା ମାନଙ୍କୁ ଗୋଟେ ଆତ୍ମବିଶ୍ୱାସ ଆଉ କାଉନସିଲିଂ ସହିତ ତାଙ୍କର ମନୋବଳକୁ ବଢ଼େଇବା ଦରକାର, କାହିଁକି ପ୍ରଥମ ଦୁଇ ତିନି ଦିନରେ ମା ମାନେ ବି ବ୍ୟସ୍ତ ହେଇଯାଆନ୍ତି କି ଆମର ହଉନି, ଏଟା କରୁନି, ଛୁଆ କାନ୍ଦୁଛି ଆଉ ଖାଇପାରୁନି, ଆମେ ବାହାରୁ ଦେଇଦେବା। ସେଇଥିରେ ଟିକେ ଧୈର୍ଯ୍ୟ ଧରି କଷ୍ଟ କରି ଦେବା ଦରକାର, କାହିଁକି ଆଗକାଳରେ ବି ଗାଁରେ କିଛି ଫର୍ମୁଲା ନଥିଲା, ସେହି ସ୍ତନ୍ୟପାନ ପିଇକି ଛୁଆମାନେ କେତେ ତନ୍ଦୁରୁସ୍ତ ରହୁଥିଲେ। ତ ସେଥିପାଇଁ ଟିକେ ଧୈର୍ଯ୍ୟ ଧରିବା ଦରକାର ଆଉ ଘରବାଲାଙ୍କର ସପୋର୍ଟ ବି ଦରକାର ଡାକ୍ତର ଆଉ ସିଷ୍ଟରମାନଙ୍କ ସହିତ। ଆଉ ଗୋଟେ ଭ୍ରାନ୍ତ ଧାରଣା ହେଉଛି ଜଳ ମଧ୍ୟ ଦେବା ଆବଶ୍ୟକ, ବିଶେଷତଃ ଗରମ ପାଗରେ। ଆମେ କହୁ କି କୌଣସି ଜଳ, କୌଣସି ମୁହଁ, କୌଣସି ଅଲଗା ପାଣି ଜାତୀୟ ଜିନିଷ ଦେବା ଆଦୌ ଉଚିତ ନୁହେଁ। 6 ମାସ ପର୍ଯ୍ୟନ୍ତ ଖାଲି ମାଆର କ୍ଷୀର ଦେବା ଦରକାର। ଅତିରିକ୍ତ ଜଳ ସଂକ୍ରମଣରୁ ଅନ୍ୟାନ୍ୟ ରୋଗ ଆଉ ଅସୁବିଧା ହେଇଥାଏ ଛୁଆମାନଙ୍କ ଭିତରେ, କାହିଁକି ସେଇ ଯାଏଁ ଛୁଆମାନେ ସେହିସବୁ ଜିନିଷକୁ ଦେହ ଭିତରେ ପ୍ରସେସ କରିବାର କ୍ୟାପାବିଲିଟିଟା ଛୁଆମାନଙ୍କ ଭିତରେ ଆସିନଥାଏ। ଆଉ ଇନଫେକ୍ସନ୍ ବି ହେଇଥାଏ ମୁହଁରୁ, ଅନ୍ୟାନ୍ୟ ଟକ୍ସିନ୍ସ ଆଉ ଏଇସବୁ ଜିନିଷ ବି ହେଇଥାଏ। ସେଥିପାଇଁ ଖାଲି ମା କ୍ଷୀର ଛଡ଼ା ଆଉ କୌଣସି କ୍ଷୀର, କୌଣସି ପାଣି, କୌଣସି ଜିନିଷ ଦେବାଟା ଆଦୌ ମନା ଆମ ହିସାବରେ। WHO ମାର୍ଗଦର୍ଶିକା ଯେଉଁଟା କୁହାଯାଏ କି ଗାଇଡ଼ଲାଇନ୍ସ କୁହାଯାଏ କ'ଣ, ଯେତିକି ମୁଁ ଅଲରେଡ଼ି କହିସାରିଲିଣି, ଆଉ ଥରେ ତାକୁ ଟିକେ ଇଏ କରିଦେବା ଆମେ, ସେଇଟା ହେଉଛି ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ସ୍ତନ୍ୟ ଆରମ୍ଭ କରିବା କଥା, ଅର୍ଲି ଇନିସିଏସନ୍ ଯେଉଁଟା କୁହାଯାଏ, ସୋ ଦ୍ୟାଟ୍ ସେ ଯେଉଁ କୋଲେଷ୍ଟ୍ରମ୍ ଛୁଆମାନଙ୍କୁ ମିଳୁ। ଏକ୍ସକ୍ଲୁସିଭ୍ ବ୍ରେଷ୍ଟ ଫିଡିଂ ଦ୍ୱିତୀୟ ଜିନିଷ, 6 ମାସ ଖାଲି ମା କ୍ଷୀର ଦେବା ଦରକାର, ମହୁ ଜଳ ଗାଈ କ୍ଷୀର ଅଲଗା ପାଣି ଏସବୁ ଆଦୌ ମନା। 6 ମାସ ପରେ ଉପଯୁକ୍ତ ଅତିରିକ୍ତ ଖାଦ୍ୟ କି କମ୍ପ୍ଲିମେଣ୍ଟାରୀ ଫିଡିଂ ଯେଉଁଟା ସହିତ ଦୁଇ କିଛି ବର୍ଷ କିଛି ମାସ ଯାଏଁ ମା ମାନେ ଯଦି ଦେଇପାରିବେ ସ୍ତନ୍ୟପାନ, ଯେମିତି ମୁଁ ଆଗରୁ କହିଛି ସେଇଟା ଛୁଆମାନଙ୍କର ତ ପୋଷଣ ପାଇଁ ମଦତ କରେ, କିନ୍ତୁ ସ୍ତ୍ରୀ ଲୋକମାନଙ୍କର ବି ଅନ୍ୟାନ୍ୟ ଇମୋସନାଲ, ମେଣ୍ଟାଲ, ଫିଜିକାଲ, କର୍କଟ ରୋଗ, ମେଦବହୁଳତା, ଡିପ୍ରେସନ୍, ହରମୋନ, ଇଏ ବହୁତ କିଛିକୁ ଷ୍ଟାବିଲାଇଜ୍ କରିବା ପାଇଁ ହେଲ୍ପ କରିଥାଏ। କିନ୍ତୁ ଏହା କେବଳ ମାଆର ଏକୁଟିଆ ଦାୟିତ୍ୱ ନୁହେଁ, ଏହା ପାଇଁ ଆବଶ୍ୟକ ପରିବାରର ସହଯୋଗ। ସ୍ୱାମୀ ଓ ଘରର ସଦସ୍ୟମାନେ ମାଆକୁ ଯଦି ମାନସିକ ଶାରୀରିକ ସହାୟତା ପ୍ରଦାନ କରିବେ, ତାହେଲେ ସ୍ତନ୍ୟପାନର ଯେଉଁ ପ୍ରକ୍ରିୟାଟା ଆଉ ଜିନିଷଟା ବହୁତ ମାତ୍ରାରେ ସରଳ ହେଇଯାଇଥାଏ।
କାହିଁକି ଯେ ବହୁତ ମା ମାନେ ଅସୁବିଧା ସମ୍ମୁଖୀନ କରନ୍ତି ଛୁଆକୁ କ୍ଷୀର ଖୁଆଇବା ପାଇଁ, ଆଉ ବୁଝିପାରନ୍ତିନି କି କ'ଣ ଦେବେ କ'ଣ ନ ଦେବେ।

ସେ ସ୍ୱାମୀ ହେଲା, ସ୍ତ୍ରୀ ହେଲା, ଘରବାଲା ହେଲେ ବେଶୀ ମହତ୍ତ୍ୱ ଦିଆଯାଏ ବାହାରୁ କ'ଣ ଶୁଣୁଛନ୍ତି। ଆମେ ଡାକ୍ତରମାନେ ପ୍ରତ୍ୟେକ ଦିନ ବହୁତ କିଛି ଆଡ଼ଭାଇସ୍ ଦେଲେ ବି ପେସେଣ୍ଟମାନଙ୍କୁ, ଯେଉଁଟା ଏତେ ବର୍ଷ ହେଲା କି ସର୍ବସାଧାରଣ ଧାରଣା ଯେଉଁଟା ହେଇଯାଇଛି ତାକୁ ଭାଙ୍ଗିବା କି ତାର ଓଲଟା କହିବା ବହୁତ କଷ୍ଟ ହେଇଯାଇଥାଏ। ସେଥିପାଇଁ ଧୀରେ ଧୀରେ ଯଦି ଆମେ ସମସ୍ତଙ୍କୁ ବୁଝାଇ ପାରିବା କି ସ୍ତନ୍ୟପାନ ଭଳିଆ, ଯେମିତି ମୁଁ କହିଲି ଗୋଟେ ମାଆର ଜୀବନସାରାର ନିବେଶ, ଗୋଟେ ଛୁଆ ପାଇଁ, ଗୋଟେ ପରିବାରର ସବୁଠୁ ବଡ଼ ନିବେଶ, ତା ପାଇଁ ଲଜ୍ଜା କରିବା କି ମନରେ କୌଣସି ଡାଉଟ୍ କି ଆଶଙ୍କା ରଖିବା କି ଡରିବା ଦରକାର ଆଦୌ ନାହିଁ। ଆଉ ଆମେ ସମସ୍ତଙ୍କର ହେଲ୍ପ ସହିତ କି ପରାମର୍ଶ ସହିତ ସେମାନେ ଏଇ ଜିନିଷଟାକୁ ବହୁତ ସୁବିଧାରେ କରିପାରିବେ। ସ୍ତନ୍ୟପାନର ପ୍ରାକୃତିକ ସର୍ବଶ୍ରେଷ୍ଠ ଜିନିଷ, ଗୋଟେ ଉପହାର ବୋଲି ମୁଁ କହିସାରିଛି ଅଲରେଡ଼ି। ଏହା ମାଆମାନଙ୍କ ପାଇଁ, ଶିଶୁମାନଙ୍କ ପାଇଁ, ସମଗ୍ର ସମାଜ ପାଇଁ ଏକ ସ୍ୱାସ୍ଥ୍ୟକର ଭବିଷ୍ୟତର ଆଧାର। ଯଦି ଆମେ ପ୍ରତ୍ୟେକ ସ୍ତ୍ରୀ ଲୋକକୁ ସଠିକ୍ ସୂଚନା, ସହଯୋଗ ଓ ସମ୍ମାନ ପ୍ରଦାନ କରିପାରିବା, ତେବେ ଆମେ କେବଳ ଏକା ପିଢ଼ିକୁ ନୁହେଁ, ଆଗାମୀ ଅନେକ ପିଢ଼ିକୁ ସୁସ୍ଥ ଓ ସବଳ କରିପାରିବା। ଆସନ୍ତୁ ଆମେ ସମସ୍ତେ ମିଶିକି ପ୍ରତିଜ୍ଞା କରିବା, ପ୍ରତ୍ୟେକ ମାଆକୁ ସ୍ତନ୍ୟପାନ ପାଇଁ ପ୍ରୋତ୍ସାହିତ କରିବା, ପ୍ରତ୍ୟେକ ପରିବାରକୁ ସଚେତନ କରିବାକୁ ଏବଂ ପ୍ରତ୍ୟେକ ଶିଶୁକୁ ଏକ ସୁସ୍ଥ ଆରମ୍ଭ ଦେବାକୁ ଚେଷ୍ଟା କରିବା। ଧନ୍ୟବାଦ।

ତେବେ ଶ୍ରୋତା ଭଉଣୀ, ଆପଣମାନେ ଶୁଣୁଥିଲେ ବିଶ୍ୱ ସ୍ତନ୍ୟପାନ ସପ୍ତାହ, ସଚେତନତାରୁ ସହଯୋଗ ପର୍ଯ୍ୟନ୍ତ। ଆଜିର ଏହି ମାଧ୍ୟମରେ ଆମେ ଜାଣିଲୁ ଯେ ସ୍ତନ୍ୟପାନ କେବଳ ଜଣେ ମାଆଙ୍କର ବ୍ୟକ୍ତିଗତ ଦାୟିତ୍ୱ ନୁହେଁ, ବରଂ ପରିବାର, ସମାଜ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ମିଳିତ ସହଯୋଗରେ ଏହାକୁ ସଫଳ କରାଯାଇପାରେ। ମା କ୍ଷୀର ହେଉଛି ଶିଶୁର ପ୍ରଥମ ଅଧିକାର। ଜୀବନର ପ୍ରଥମ 6 ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ଶିଶୁକୁ ସୁସ୍ଥ ଓ ସୁରକ୍ଷିତ ରଖିବାରେ ସହାୟକ ହୋଇଥାଏ। ସେହିପରି ମାଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ମାନସିକ ସଶକ୍ତିକରଣରେ ମଧ୍ୟ ସ୍ତନ୍ୟପାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ହଁ ଶ୍ରୋତା ଭଉଣୀ, ଆଜିର ଏହି ଆଲୋଚନାର ସବୁଠାରୁ ବଡ଼ ବାର୍ତ୍ତା ହେଉଛି ସଚେତନତା ସୃଷ୍ଟି କରିବା ପ୍ରଥମ ପଦକ୍ଷେପ, କିନ୍ତୁ ପ୍ରକୃତ ପରିବର୍ତ୍ତନ ସେତେବେଳେ ଆସିବ ଯେତେବେଳେ ପ୍ରତ୍ୟେକ ମାଆଙ୍କ ପାଖରେ ପରିବାର, କର୍ମକ୍ଷେତ୍ର ଓ ସମାଜ ଦୃଢ଼ ଭାବରେ ଠିଆ ହେବେ। ଜଣେ ମାଆଙ୍କୁ ସମର୍ଥନ କରିବା ଅର୍ଥ ହେଉଛି ଜଣେ ସୁସ୍ଥ ପିଢ଼ିର ଭିତ୍ତି ସ୍ଥାପନ କରିବା। ତେଣୁ ଆସନ୍ତୁ, ଏହି ବିଶ୍ୱ ସ୍ତନ୍ୟପାନ ସପ୍ତାହରେ ଆମେ ସମସ୍ତେ ଏକ ସଂକଳ୍ପ ନେବା, ପ୍ରତ୍ୟେକ ମାଆଙ୍କୁ ସମ୍ମାନ ଦେବା, ସଠିକ୍ ସୂଚନା ପହଞ୍ଚାଇବା ଏବଂ ଆବଶ୍ୟକ ସହଯୋଗର ହାତ ବଢ଼ାଇବା, କାରଣ ଏକ ସୁସ୍ଥ ଶିଶୁ ହିଁ ଏକ ସୁସ୍ଥ ଭାରତର ଭବିଷ୍ୟତ। ତେବେ ଶ୍ରୋତା ଭଉଣୀ, ଆଜିର ଏହି ସାକ୍ଷାତକାରରେ ଆମେ ସ୍ତନ୍ୟପାନର ଗୁରୁତ୍ୱ ଏବଂ ମାଆଙ୍କୁ

ସହଯୋଗ କରିବାର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଭାବେ ଜାଣିଲେ। ଏବେ ଆସନ୍ତୁ ନବଜାତ ଶିଶୁ ଏବଂ ପ୍ରସୂତି ମାଆଙ୍କର ଯତ୍ନ ସମ୍ପର୍କରେ କିଛି ସରଳ କିନ୍ତୁ ଅତ୍ୟନ୍ତ ଜରୁରୀ ପରାମର୍ଶ ବିଷୟରେ ଜାଣିବା। ଯେମିତିକି ଜନ୍ମର ଏକ ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟପାନ ଆରମ୍ଭ କରାନ୍ତୁ। ପ୍ରଥମ 6 ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ହିଁ ଶିଶୁକୁ ଦିଅନ୍ତୁ। ଶିଶୁକୁ ସବୁବେଳେ ପରିଷ୍କାର ଓ ଉଷ୍ମ ପରିବେଶରେ ରଖନ୍ତୁ। ହାତ ଧୋଇ ଶିଶୁକୁ ସ୍ପର୍ଶ କରନ୍ତୁ, ଯାହାଦ୍ୱାରା ସଂକ୍ରମଣର ଆଶଙ୍କା କମିଥାଏ। ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଅନୁଯାୟୀ ସମୟରେ ସମସ୍ତ ଟିକା ନିଶ୍ଚିନ୍ତ କରନ୍ତୁ। ଶିଶୁ ଅସ୍ୱାଭାବିକ ଭାବେ କାନ୍ଦିଲେ, କ୍ଷୀର ନ ପିଇଲେ, ଜ୍ୱର କିମ୍ବା ଶ୍ୱାସକଷ୍ଟ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏବଂ ପ୍ରସୂତି ମାଆଙ୍କର ଯତ୍ନରେ ଯେମିତିକି ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ଏବଂ ପର୍ଯ୍ୟାପ୍ତ ପାଣି ପିଅନ୍ତୁ, ଯଥେଷ୍ଟ ବିଶ୍ରାମ ନିଅନ୍ତୁ ଓ ପରିବାର ସଦସ୍ୟମାନେ ଘର କାମରେ ସହଯୋଗ କରନ୍ତୁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଇରନ୍, କ୍ୟାଲସିୟମ ଓ ଅନ୍ୟାନ୍ୟ ଔଷଧ ସେବନ କରନ୍ତୁ। ମାଆଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସମାନ ଗୁରୁତ୍ୱ ଦିଅନ୍ତୁ। ତାଙ୍କୁ ସ୍ନେହ, ସମ୍ମାନ ଓ ମାନସିକ ସହଯୋଗ ଦିଅନ୍ତୁ। ପ୍ରସବ ପରବର୍ତ୍ତୀ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ନିଶ୍ଚିନ୍ତ କରାନ୍ତୁ। ତେବେ ଶ୍ରୋତା ଭଉଣୀ, ନବଜାତ ଶିଶୁର ସୁସ୍ଥ ଭବିଷ୍ୟତ ଓ ମାଆଙ୍କର ସୁସ୍ଥ ଜୀବନ ପାଇଁ ଏହି ଛୋଟ ଛୋଟ ସଚେତନତା ଓ ଯତ୍ନ ଅତ୍ୟନ୍ତ ମୂଲ୍ୟବାନ। ଆସନ୍ତୁ ପ୍ରତ୍ୟେକ ମା ଓ ପ୍ରତ୍ୟେକ ଶିଶୁଙ୍କ ସୁସ୍ଥତା ପାଇଁ ଆମେ ସମସ୍ତେ ମିଶି ସହଯୋଗର ହାତ ବଢ଼ାଇବା।

ତେଣୁ ଏହି ସୁନ୍ଦର ବାର୍ତ୍ତା ସହ ଆଜିର କାର୍ଯ୍ୟକ୍ରମକୁ ମୁଁ ଏଇଠି ରଖୁଛି। ପୁଣି ଆସିବି ଏକ ନୂତନ ବିଷୟ ଓ ନୂତନ ସୂଚନା ସହିତ। ସେ ପର୍ଯ୍ୟନ୍ତ ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ। ନମସ୍କାର।

ଶୁଣୁଥିଲେ ନାରୀ ମହଲ କାର୍ଯ୍ୟକ୍ରମ। ଆଜି ଏଥିରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସ୍ୱୟଂ ସ୍ତୁତି ପଟ୍ଟନାୟକଙ୍କ ଆଲୋଚନା ଶୁଣିଲେ। ବିଷୟ ଥିଲା ବିଶ୍ୱ ସ୍ତନ୍ୟପାନ ସପ୍ତାହ, ସଚେତନତାରୁ ସମର୍ଥନ ପର୍ଯ୍ୟନ୍ତ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ସୌମ୍ୟଶ୍ରୀ ମହାନ୍ତି। ଆକାଶବାଣୀ ରାଉରକେଲା। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉଥରେ କହି ରଖୁଛୁ 8249809672।

ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସନ୍ଧ୍ୟା 6:10 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ପ୍ରେମନାଥ ବାରିକ, କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ, ସନ୍ଧ୍ୟା 6:30। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ରହିଛି କେଉଁଝର ଜିଲ୍ଲାର ହାଲଚାଲ। କାର୍ଯ୍ୟକ୍ରମ ଖେତ ଖମାର ରାତି 7:30 ଏଥିରେ ଆଜି ରହିଛି। ଖରିଫ ଧାନ ଚାଷ ବିଷୟରେ ଅଗ୍ରଣୀ ଚାଷୀ କରମ ସିଂ ମୁଣ୍ଡାରୀଙ୍କ ସହିତ ଆଲୋଚନା। ସଂସଦ ସମୀକ୍ଷା ରାତି 8:00, ସିନେ ସଙ୍ଗୀତ ରାତି 8:15।

ରାତି 10ଟାରେ ଶୁଣିବେ ଲୋକଗୀତ କ୍ରମରେ କୁଡ଼ୁମାଳି ଝୁମର ଗୀତ ପରିବେଷଣ କରିବେ ଶକୁନ୍ତଳା ମହାତୋ ଏବଂ ସାଥୀ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରାତି 10:30ରେ ଏହି କ୍ରମରେ ରହିଛି ଉସ୍ତାଦ ଅଲି ଅକବର ଖାନଙ୍କ ଦ୍ୱାରା ପରିବେଷିତ ସରୋଦ ବାଦନ।

ଏଥର ଆସନ୍ତାକାଲିର ଅଧିବେଶନ ସମ୍ପର୍କରେ। ଆସନ୍ତାକାଲି ସକାଳ 6:05 ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା, ଶ୍ରୀରାମଚରିତ ମାନସ ସକାଳ 6:35। ଆମର ସ୍ୱାସ୍ଥ୍ୟ ସକାଳ 7:10 କାର୍ଯ୍ୟକ୍ରମ ଝୁମ୍ ତାନାନା ସକାଳ 7:25। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:30। କଣ୍ଠଶିଳ୍ପୀ ମହାପ୍ରସାଦ କର ଏବଂ ଲୁପିତା ମିଶ୍ର। ବଣପାହାଡ଼ର ଗୀତ ସକାଳ 8:45। ଏହି କ୍ରମରେ ରହିଛି ଖଡ଼ିଆ ଗୀତ, ପରିବେଷଣ କରିବେ ତେରେସା କେରକେଟା ଏବଂ ସାଥୀ। ଆମ ଗୀତ ପୂର୍ବାହ୍ନ 10:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ ମଧ୍ୟାହ୍ନ 12:00। ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ ଅପରାହ୍ନ 5:00, ଶ୍ରୀମଦ୍ ଭାଗବତ ଅପରାହ୍ନ 5:20। ଓଡ଼ିଆ ଆଲବମ୍ ଗୀତ କ୍ରମରେ ଭକ୍ତି ଗୀତ ଶୁଣିବେ ଅପରାହ୍ନ 5:30। ସୁଗମ ସଙ୍ଗୀତ ସନ୍ଧ୍ୟା 6:10। କଣ୍ଠଶିଳ୍ପୀ ସୁମିତା ଗରବାଡ଼ୁ ଏବଂ ଦେବାଶିଷ ମହାପାତ୍ର। ବିକାଶ ମନ୍ତ୍ର ସନ୍ଧ୍ୟା 6:30। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ। ଜିଲ୍ଲା ହାଲଚାଲ ରାତି 7:25। ଏହି କ୍ରମରେ ରହିଛି ଖୋର୍ଦ୍ଧା ଜିଲ୍ଲାର ହାଲଚାଲ। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ରାତି 7:30। ସଂସଦ ସମୀକ୍ଷା ରାତି 8:00। ଅନ୍ୟ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍ ରାତି 8:15। ସିନେ ସଙ୍ଗୀତ ରାତି 8:30। ରାତି 10:00 ଶୁଣିବେ କ୍ୱେଶ୍ଚେନ୍ ଆୱାର୍ ଇନ୍ ପାର୍ଲାମେଣ୍ଟ। ଏ ଥିଲା ଶ୍ରୋତାବନ୍ଧୁ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ପ୍ରଥମେ ଶୁଣିଲେ ଚଳିତ ଅଧିବେଶନ ସମ୍ପର୍କରେ ଏବଂ ତା'ପରେ ପରେ ଶୁଣିଲେ ଆସନ୍ତାକାଲିର ଅଧିବେଶନ ସମ୍ପର୍କରେ।

ଆକାଶବାଣୀ ରାଉରକେଲା ଶୁଣିବା ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ପ୍ରେମନାଥ ବାରିକ ଶିଳ୍ପୀଙ୍କ କଣ୍ଠରେ ପ୍ରଥମେ ଶୁଣିବା ପର୍ଶୁରାମ ଶତପଥୀଙ୍କ ରଚନା।

0: ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 8249809672। ଏଥର ଆସନ୍ତୁ ଶୁଣିବା କଣ୍ଠଶିଳ୍ପୀ ପ୍ରେମନାଥ ବାରିକଙ୍କ କଣ୍ଠରେ ଯୁଧିଷ୍ଠିର ମେହେରଙ୍କ ରଚନା।
1: ଅପୁର ଆସିଛେ ନେ ବାରାମ ବନ ମାଲି ବନ ଯାକେ ଡକେଇଛେ ମାମୁଁ ମୋ ଶାଶୁର ଯାତରା ଦେଖିବା ଲାଗି।

ଶୁଣୁଥିଲେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଥିଲେ ପ୍ରେମନାଥ ବାରିକ। ଶିଳ୍ପୀଙ୍କ କଣ୍ଠରେ ଶୁଣିଲେ ପର୍ଶୁରାମ ଶତପଥୀ ଏବଂ ଯୁଧିଷ୍ଠିର ମେହେରଙ୍କ ରଚନା। ଶ୍ରୋତାବନ୍ଧୁ, ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଷ୍ଟୁଡ଼ିଓ ଖଡ଼ିର ସମୟ ବର୍ତ୍ତମାନ 6:20 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ, ଆଞ୍ଚଳିକ ସମ୍ବାଦ ଆଜିର ପ୍ରସଙ୍ଗ। ତାପରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ରହିଛି ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ଏବଂ ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ଓଡ଼ିଆରେ ସମ୍ବାଦ ଓ ଜିଲ୍ଲା ହାଲଚାଲ।

0: ଶୁଣୁଥିଲେ ଆଲୋଚନା ବନ୍ୟା ପରବର୍ତ୍ତୀ ପରିମଳ ବ୍ୟବସ୍ଥା ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ବାଉରୀବନ୍ଧୁ ସ୍ୱାଇଁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ସଂସଦରେ ଗୃହୀତ ହେଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍ 2026। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ବୈଠକ। ନୂଆଦିଲ୍ଲୀ ଓ ଗୁରଗାଓଁରେ ଆସନ୍ତାକାଲିଠାରୁ ହେବ ଓଡ଼ିଶା ନିବେଶକ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ 2036 ମସିହା ସୁଦ୍ଧା 11 GW ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି ସରକାର ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା 6 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ସଂସଦରେ ଆଜି ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍ 2026 ଗୃହୀତ ହୋଇଛି। ରାଜ୍ୟସଭାରେ ଏହି ସଂଶୋଧନ ବିଲ୍ ସମ୍ପର୍କରେ ଆଜି ଆଲୋଚନା ହେବା ପରେ ଏହା ଗୃହୀତ ହୋଇଛି। ଲୋକସଭାରେ ଗତ ସୋମବାର ଏହି ବିଲ୍ ଗୃହୀତ ହୋଇସାରିଛି। ଏହି ବିଲ୍ରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ଆଇନ 1956 ସଂଶୋଧନ କରାଯାଇଛି, ଫଳରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 33ରୁ ପ୍ରଧାନ ବିଚାରପତିଙ୍କ ବ୍ୟତିରେକ 37କୁ ବୃଦ୍ଧି ପାଇବ। ଗତ ମେ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 33ରୁ 37 କରିବା ଲାଗି ଅଧ୍ୟାଦେଶ ଜାରି କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 3-ଦିନିଆ ଓଡ଼ିଶା ଗସ୍ତ ଶେଷ କରି ଆଜି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି କଟକ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗଞ୍ଜାମ ଗସ୍ତ କରି ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ଓ ଶିବଙ୍କ ପୂଜାର୍ଚ୍ଚନା କରିଥିଲେ। ସକାଳ ସମୟରେ ରାଷ୍ଟ୍ରପତି ଗୋପାଳପୁର ନିକଟବର୍ତ୍ତୀ ଧବଳେଶ୍ୱର ଶୈବପୀଠ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଗଞ୍ଜାମ ଗସ୍ତ ଶେଷ କରି ସକାଳ 10:20ରେ ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସି ପହଞ୍ଚିଥିଲେ। ପରେ ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତ ଚଳିତ ବର୍ଷ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷତା କରୁଛି। ଏହି କ୍ରମରେ ଆଜିଠାରୁ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ଆରମ୍ଭ ହୋଇଛି। 11 ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଶିକ୍ଷାମନ୍ତ୍ରୀ ଓ 40 ବରିଷ୍ଠ ପଦାଧିକାରୀଙ୍କ ସମେତ 200 ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆସନ୍ତାକାଲି ସଦସ୍ୟ ରାଷ୍ଟ୍ରସମୂହର ଶିକ୍ଷାମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀମାନେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ। ନୂଆଦିଲ୍ଲୀ ଓ ଗୁରଗାଓଁରେ ଆସନ୍ତାକାଲିଠାରୁ ଓଡ଼ିଶା ନିବେଶକ ସମ୍ମିଳନୀ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀରେ ରାଜ୍ୟରେ ନୂତନ ପୁଞ୍ଜିନିବେଶ ପାଇଁ ଶିଳ୍ପପତିମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏଥିରେ ସରକାରଙ୍କ ଶିଳ୍ପାନୁକୂଳ ନୀତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯିବ। ସମ୍ମିଳନୀରେ ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ ଡାଉନଷ୍ଟ୍ରିମ୍, ବୟନ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ଅଧିକ ଗୁରୁତ୍ୱ ଦିଆଯିବ। ସଂଶୋଧିତ ପାଠ୍ୟପୁସ୍ତକକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱଷ୍ଟୀକରଣ ରଖାଯାଇଛି। ଶିକ୍ଷାବିତ୍ ଓ ବିଶେଷଜ୍ଞଙ୍କ ମତାମତ ଆଧାରରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ସଂଶୋଧନ ଜାରି ରହିଛି। ଖୁବ୍ଶୀଘ୍ର ସଂଶୋଧିତ ପୁସ୍ତକ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସ୍ୱଷ୍ଟ କରାଯାଇଛି। ରାଷ୍ଟ୍ରପତି ଭବନ ପରିସରରେ ଅମୃତ ଉଦ୍ୟାନକୁ ଜନସାଧାରଣଙ୍କ ଲାଗି ଆସନ୍ତା 16 ଖୋଲାଯିବ। ସେପ୍ଟେମ୍ବର 15 ପର୍ଯ୍ୟନ୍ତ ଜନସାଧାରଣ ପୂର୍ବାହ୍ନ 10:00 ସନ୍ଧ୍ୟା 6 ପର୍ଯ୍ୟନ୍ତ ଉଦ୍ୟାନ ବୁଲି ଦେଖିବାର ସୁଯୋଗ ପାଇବେ। ତେବେ ପ୍ରତି ସୋମବାର ଉଦ୍ୟାନର ରକ୍ଷଣାବେକ୍ଷଣ କାର୍ଯ୍ୟ ଥିବାରୁ ଏହା ବନ୍ଦ ରହିବ। ଅମୃତ ଉଦ୍ୟାନ ବୁଲି ଦେଖିବା ଲାଗି କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି। ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ପ୍ରତିନିଧି ଦଳ ଆଜି ସମ୍ବଲପୁରର ମା' ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରି ଏହାର ସ୍ଥିତି ନିରୀକ୍ଷଣ କରିଛନ୍ତି। ମନ୍ଦିର ମୁଖଶାଳା ସମ୍ମୁଖରେ ଥିବା ଫାଟକ ଉପରେ ପାଣି ଗଳୁଥିବା ସେମାନେ ଅନୁଧ୍ୟାନ କରିଛନ୍ତି। ଗତ 29 ସମ୍ବଲପୁର ଜିଲ୍ଲାପାଳ ପର୍ଯ୍ୟଟନ ବିଭାଗକୁ ଏ ସମ୍ପର୍କରେ ଚିଠି ଲେଖିବା ପରେ ପ୍ରତ୍ନତତ୍ତ୍ୱ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସାହୁଙ୍କ ନେତୃତ୍ୱରେ 4 ଟିମ୍ ମନ୍ଦିର ସ୍ଥିତି ଯାଞ୍ଚ କରିଛନ୍ତି। ରାଜ୍ୟରେ 2036 ମସିହା ସୁଦ୍ଧା 11 GW ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ୱରଠାରେ ଇଣ୍ଡିଆନ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ମାନୁଫ୍ୟାକ୍ଚରର୍ସ ଆସୋସିଏସନ୍ IEEMA ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଦେଶର ଶକ୍ତି ପ୍ରଗତିର ଇଞ୍ଜିନ୍ ଭାବେ ସ୍ୱଚ୍ଛ ଶକ୍ତି ଓ ଶିଳ୍ପ ବିକାଶକୁ ଦ୍ରୁତଗତିରେ ଆଗେଇ ନେଉଛି। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଯୋଜନାରେ ରାଜ୍ୟରେ ଆଧୁନିକ ସ୍ମାର୍ଟ ଗ୍ରିଡ୍, ଡିଜିଟାଲ ସବ୍ଷ୍ଟେସନ୍ ଏବଂ AI ସକ୍ଷମ ବ୍ୟବସ୍ଥା ମାଧ୍ୟମରେ ଶକ୍ତି କ୍ଷେତ୍ରକୁ ଅଧିକ ମଜବୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ ବର୍ତ୍ତମାନ 10 ଲକ୍ଷ କୋଟି ଟଙ୍କାର ନିବେଶ କାର୍ଯ୍ୟକ୍ରମ ଜାରି ରହିଛି। ରାଜ୍ୟର ଉନ୍ନତ ଭିତ୍ତିଭୂମି ଓ ନିବେଶ ଅନୁକୂଳ ନୀତି ପାଇଁ ଓଡ଼ିଶା ଶିଳ୍ପ ଏବଂ ସବୁଜ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠ ସ୍ଥାନ ପାଲଟିଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଶାରେ ଉତ୍ପାଦନ, ନବ ଉନ୍ମେଷ ଓ ନିବେଶ କରିବାକୁ ଶିଳ୍ପପତି ଓ ନିବେଶକଙ୍କୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ମୁଖ୍ୟ

0: ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛି। ପୁରୀ ଜିଲ୍ଲାର 5ଟି ବ୍ଲକ ପ୍ରଭାବିତ ହୋଇଥିବା ବେଳେ 345 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ରାଜ୍ୟରେ ବନ୍ୟା ପ୍ରଭାବିତ ଅଞ୍ଚଳରେ କର୍ତ୍ତବ୍ୟ ସମ୍ପାଦନ ସମୟରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିବା ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ 1,20,00,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏଥିସହିତ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ମଧ୍ୟ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ରାଜ୍ୟସ୍ତରୀୟ 80ତମ ସ୍ୱାଧୀନତା ଦିବସ ପାଳନକୁ ନେଇ ଭୁବନେଶ୍ୱରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ବୈଠକରେ ଅଧ୍ୟକ୍ଷତା କରି ସ୍ୱାଧୀନତା ଦିବସ ପାଳନର ସମସ୍ତ କାର୍ଯ୍ୟସୂଚୀ ଉପରେ ବିବରଣୀ ରଖିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। ନୟାଗଡ଼ ଜିଲ୍ଲାରେ ବିଚାରାଧୀନ ପୋକ୍ସୋ ମାମଲାଗୁଡ଼ିକର ତ୍ୱରିତ ତଦନ୍ତ ସହ ଶୀଘ୍ର ଅଭିଯୋଗପ୍ରଦ ଦାଖଲ ଉପରେ ନୟାଗଡ଼ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ଗୁରୁତ୍ୱାରୋପ କରିଛନ୍ତି। ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାରେ ରହିଥିବା ଏ ସଂକ୍ରାନ୍ତ ବିଭିନ୍ନ ମାମଲାର ତଦନ୍ତର ଅଗ୍ରଗତି, ବର୍ତ୍ତମାନର ସ୍ଥିତି ଓ ଉପୁଜିଥିବା ସମସ୍ୟା ସମ୍ପର୍କରେ ଏସ୍ପି ଆଲୋଚନା କରିଛନ୍ତି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଓଡ଼ଗାଁ ବ୍ଲକର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଶିକ୍ଷା, ଶିଶୁ ବିକାଶ, ଜୀବିକା ଓ ଜନସେବା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଗ୍ରାମାଞ୍ଚଳରେ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ, ଲୋକଙ୍କୁ ମିଳୁଥିବା ସେବାର ମାନ ଓ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଯାଞ୍ଚ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି 12 ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏଇଆର୍ଓଙ୍କୁ ନିଯୁକ୍ତ କରାଯାଇଛି। 40,500 ନୋଟିସ୍ ମଧ୍ୟରୁ 38,821 ନୋଟିସ୍ ସଫଳତାର ସହ ବିତରଣ କରାଯାଇଛି। ଏପର୍ଯ୍ୟନ୍ତ ଜିଲ୍ଲାର 1,480 ଦାବି ଓ ଆପତ୍ତିର ଶୁଣାଣି ଶେଷ ହୋଇଥିବା ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୁଷ୍ଠରୋଗ ଚିହ୍ନଟ ଅଭିଯାନ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁଷ୍ଠରୋଗର ଚିହ୍ନଟ ଓ ଏହାର ନିରାକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି ଅଭିଯାନ ଆସନ୍ତା 17-25 ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଶିକ୍ଷା, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜିଲ୍ଲା କଲ୍ୟାଣ ବିଭାଗ ସହଯୋଗରେ ଆସନ୍ତା 10-17 ତାରିଖ ପର୍ଯ୍ୟନ୍ତ ଜାତୀୟ କୃମିନାଶକ ଅଭିଯାନ ପାଳନ କରାଯିବ। ଏଥିରେ 1-19 ବର୍ଷ ବୟସର ଶିଶୁ ଓ କିଶୋର କିଶୋରୀ ଏବଂ 20-24 ବର୍ଷ ବୟସର ପ୍ରତ୍ୟେକଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯିବ। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଯୌନ ନିର୍ଯାତନା ନିବାରଣ ଆଇନ ପୋଷ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳା ସଶକ୍ତିକରଣ ସମ୍ପର୍କିତ ଶକ୍ତିଶ୍ରୀ ବିଷୟ ଉପରେ ବିଶେଷ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରାଧିକରଣର କର୍ମକର୍ତ୍ତା, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପକୂଳ ମଧ୍ୟବର୍ତ୍ତୀ ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 6 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମ, ଗଜପତି ଆଦି କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସଂସଦରେ ଗୃହୀତ ହେଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍ 2026। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ବୈଠକ। ନୂଆଦିଲ୍ଲୀ ଓ ଗୁରୁଗାଓଁରେ ଆସନ୍ତାକାଲିଠାରୁ ହେବ ଓଡ଼ିଶା ନିବେଶକ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ 2036 ମସିହା ସୁଦ୍ଧା 11 GW ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି ସରକାର ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା 6 ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ, ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ଅନୁଚ୍ଛେଦ 370 ପ୍ରତ୍ୟାହାର, ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖର ନୂତନ ବିକାଶ ଗାଥା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସମ୍ବିଧାନର ଅନୁଚ୍ଛେଦ 370 ଉଚ୍ଛେଦର ଆଜି 7ମ ବାର୍ଷିକୀ ପାଳନ କରାଯାଉଛି। ପୂର୍ବରୁ ଜାମ୍ମୁ ଏବଂ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ନେଇ ଲାଗୁ ହୋଇଥିବା ଅନୁଚ୍ଛେଦ 370କୁ 2019 ମସିହା ଅଗଷ୍ଟ ମାସ 5 ତାରିଖରେ ସଂସଦ ଅଧିବେଶନ କାଳରେ ଉଚ୍ଛେଦ କରାଯାଇଥିଲା। 370 ଅନୁଚ୍ଛେଦ ଲାଗୁ ନେଇ ଜାମ୍ମୁ କାଶ୍ମୀର ଭାରତର ଏକମାତ୍ର ରାଜ୍ୟ ରହିଥିଲା। ଏଥିପାଇଁ ତାକୁ କେତେକ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଉଥିଲା।

0: ଥିଲା। ଜାମ୍ମୁ କାଶ୍ମୀରର ନିଜସ୍ୱ ସମ୍ବିଧାନ ଏବଂ ସ୍ୱତନ୍ତ୍ର ପତାକା ରହିଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇନ ସେଠାରେ ସିଧାସଳଖ ଲାଗୁ ହୋଇପାରୁନଥିଲା। ଏପରିକି ସାମାଜିକ ଅସମାନତା ଯୋଗୁଁ ସେଠାରେ ଦଶନ୍ଧି ଦଶନ୍ଧି ଧରି ବସବାସ କରୁଥିବା ବାଲ୍ମୀକି, ଗୋର୍ଖା, ଦଳିତ, ପଶ୍ଚିମ ପାକିସ୍ତାନର କିଛି ଶରଣାର୍ଥୀ ତଥା ଅନ୍ୟାନ୍ୟ କେତେକ ବର୍ଗଙ୍କୁ ସ୍ଥାୟୀ ନାଗରିକତ୍ୱ ଏବଂ ଭୋଟ୍ ଦେବାର ଅଧିକାର ମିଳୁନଥିଲା। ଏଥିସହ ସେଠାକାର ମହିଳା ରାଜ୍ୟ ବାହାରେ ବିବାହ କଲେ ପୈତୃକ ସମ୍ପତ୍ତି ଅଧିକାରରୁ ବଞ୍ଚିତ ହେଉଥିଲେ। ଅସ୍ଥିରତା ଏବଂ ବିଚ୍ଛିନ୍ନତାବାଦୀ ଗତିବିଧି ଯୋଗୁଁ ବହୁ ଧନଜୀବନ ହାନି ହେଉଥିଲା। ଧାରା 35A ଲାଗୁ ହେଉଥିବା ଯୋଗୁଁ ସେଠାରେ ଶିଳ୍ପ ପ୍ରତିଷ୍ଠା, ଜମି କ୍ରୟ ଏବଂ ବେସରକାରୀ ନିବେଶ ସମ୍ଭବ ହୋଇପାରୁନଥିଲା। 2019 ଅଗଷ୍ଟ ମାସ 5 ଏହି ଦୁଇଟି ଯାକ ଧାରାକୁ ସରକାର ରଦ୍ଦ କରିଥିଲେ, ଫଳରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପଦବୀ ପ୍ରତ୍ୟାହାର ହୋଇଥିଲା। ଜାମ୍ମୁ କାଶ୍ମୀର ପୁନର୍ଗଠନ ଆଇନ 2019 ଅନୁଯାୟୀ ଏହାକୁ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଏଭଳି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଗଲା। ଏଭଳି ପଦକ୍ଷେପ ଦେଶର ଏକତା, ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ବିକାଶ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇଛି। ଅନୁଚ୍ଛେଦ 370 ଏବଂ 35A ରଦ୍ଦ ହେବା ପରେ ସେଠାରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିଛି। ଏକ ଭାରତ ଏକ ସମ୍ବିଧାନ ଦୃଷ୍ଟିକୋଣ ଆଧାରରେ ଭାରତୀୟ ସମ୍ବିଧାନ ସମେତ 160 ଉର୍ଦ୍ଧ୍ୱ କେନ୍ଦ୍ରୀୟ ଆଇନ ସେଠାରେ କାର୍ଯ୍ୟକାରୀ ହୋଇଛି। ସେଥିମଧ୍ୟରେ ଶିକ୍ଷା, ସୂଚନା ଅଧିକାର, ମହିଳା ସୁରକ୍ଷା, ଶ୍ରମ ଆଇନ ଆଦି ରହିଛି। ସାମାଜିକ ସମାନତା, ନ୍ୟାୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ବାଲ୍ମୀକି, ଗୋର୍ଖା ଏବଂ ଅନ୍ୟାନ୍ୟ ବଞ୍ଚିତ ବର୍ଗଙ୍କୁ ନାଗରିକତ୍ୱ ଏବଂ ସମ୍ପତ୍ତି ଅଧିକାର ମିଳିଛି। ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇବା ସହ ଶାନ୍ତି ଏବଂ ସୁରକ୍ଷାର ବାତାବରଣ ତ୍ୱରାନ୍ୱିତ ହୋଇଛି। ପଞ୍ଚାୟତ, ପୌରପାଳିକା ଏବଂ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ସଫଳତାର ସହ ସମ୍ପନ୍ନ ହେବା ସହ ଜନପ୍ରତିନିଧି କ୍ଷମତାପ୍ରାପ୍ତ ହୋଇଛନ୍ତି। ମୌଳିକ ଭିତ୍ତିଭୂମି, ଯୋଗାଯୋଗ, ଶିଳ୍ପ ଏବଂ ଅର୍ଥନୈତିକ ନିବେଶ, ପର୍ଯ୍ୟଟନ ଓ ସଂସ୍କୃତି, ସ୍ୱାସ୍ଥ୍ୟସେବା ଓ ଜନକଲ୍ୟାଣ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେବା ସହ ଅଧିକ ସଶକ୍ତ ହୋଇପାରିଛି। ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥକୁ ନୂତନ ସୁଡ଼ଙ୍ଗ, ବାଇପାସ୍ ଏବଂ ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପ ମାଧ୍ୟମରେ ଉନ୍ନତ କରାଯାଇପାରିଛି। କାଶ୍ମୀରୀ ଉପତ୍ୟକାକୁ ଜାତୀୟ ରେଳ ନେଟୱାର୍କ ସହ ସଂଯୋଗ କରାଯାଇଛି। ଚେନାବ ଏବଂ ଅଞ୍ଜିଖାଦ ରେଳ ସେତୁ ସମେତ ଉଦ୍ଧମପୁର, ଶ୍ରୀନଗର, ବାରମୁଲା ରେଳ ସଂଯୋଗୀକରଣ କାର୍ଯ୍ୟ ଶେଷ ହେବା ସହ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିଛି। ବନ୍ଦେ ଭାରତ ଏକ୍ସପ୍ରେସ୍ ରେଳ ସଂଯୋଗୀକରଣକୁ ଅଧିକ ସୁଦୃଢ଼ କରିଛି। ଜେଡ୍ ମୋର୍ ସୁଡ଼ଙ୍ଗ ସୋନମାର୍ଗକୁ ସବୁଦିନିଆ ସଂଯୋଗ ସୁନିଶ୍ଚିତ କରିଥିବା ବେଳେ ଜୋଜିଲା ସୁଡ଼ଙ୍ଗ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଫଳରେ ଗୁରୁତ୍ୱପୂର୍ଣ୍ଣ ଶ୍ରୀନଗର ଲେହ ରାଜପଥରେ ବର୍ଷସାରା ସଂଯୋଗୀକରଣ ସୁନିଶ୍ଚିତ ହୋଇପାରିବ। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବ୍ୟାପକ ବିକାଶ ଘଟିଛି। 2024 ସେଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା 2,35,00,000 ଅତିକ୍ରମ କରିଥିଲା। ସେଥିରେ 65,000 ଅଧିକ ବିଦେଶୀ ପର୍ଯ୍ୟଟକ ରହିଥିଲେ। ସରକାରୀ ତଥ୍ୟ ଅନୁଯାୟୀ 2019 ପରଠାରୁ ସେଠାରେ 18,000 ଟଙ୍କାର ନିବେଶ ହୋଇଛି। 2,200 ଅଧିକ ଶିଳ୍ପ ୟୁନିଟ୍ ପ୍ରତିଷ୍ଠିତ ହୋଇଥିବା ବେଳେ 26 ନୂତନ ଶିଳ୍ପ ଇଷ୍ଟେଟ୍ ବିକଶିତ ହୋଇଛି। 41,000 ଅଧିକ ସରକାରୀ ଚାକିରି ଯୋଗାଇ ଦିଆଯାଇଥିବା ବେଳେ ପ୍ରାୟ 981,000 ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। 2019 ପରଠାରୁ ଆତଙ୍କବାଦୀ କାର୍ଯ୍ୟକଳାପ 83% ହ୍ରାସ ପାଇଛି। ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜିର ଦିନଟି ଭାରତୀୟ ଇତିହାସରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଚଳିତ ବର୍ଷ ମଧ୍ୟ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 125ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି। ଅନୁଚ୍ଛେଦ 370 ଏବଂ 35A ଉଚ୍ଛେଦ ମାଧ୍ୟମରେ ଡକ୍ଟର ମୁଖାର୍ଜୀଙ୍କ ଦୃଷ୍ଟିକୋଣ ପୂର୍ଣ୍ଣତା ପାଇଛି। ପରିଶେଷରେ ଏତିକି କୁହାଯାଇପାରେ, ଏହି ପଦକ୍ଷେପ ଜାମ୍ମୁ କାଶ୍ମୀର ଓ ଲଦାଖ ଇତିହାସରେ ନୂତନ ସୂର୍ଯ୍ୟୋଦୟ ଆଣିଛି। ଏହି ଦୁଇଟି ଯାକ କେନ୍ଦ୍ରଶାସିତ ଅଞ୍ଚଳ ଏବେ ପ୍ରଗତି, ସୁରକ୍ଷା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ନୂତନ ପଥରେ ଅଗ୍ରସର ହେଉଛନ୍ତି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

ପରୀକ୍ଷା ହେଉଥିବାର ଖବରକେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ଖଣ୍ଡନ କରିଛେ। ଆଜି ବିଭାଗ ତରଫ ସାମାଜିକ ଗଣମାଧ୍ୟମ ଜରିଏ ସ୍ପଷ୍ଟୀକରଣ ଦେଇକରି କୁହାଯାଇଛେ ଯେ ଇ ଖବରଟି କେନ୍ସି ପ୍ରକାରର ଯଥାର୍ଥତା ନାଇଁନ। ଭିନ୍ ଭିନ୍ ଶିକ୍ଷାବିତ୍ ଆଉ ବିଷୟ ବିଶେଷଜ୍ଞମାନଙ୍କର ମତାମତ ଆଧାରଥି ପଢ଼ା ବହିମାନଙ୍କର ସଂଶୋଧନ କାମ ଜାରି ରହିଛି। ଆଉ ଖୁବ୍ ଜଲ୍ଦି ସଂଶୋଧିତ ବହି ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯିବା ବୋଲି ବିଭାଗ ତରଫ କୁହାଯାଇଛି। ନିଟ୍ UG ପହିଲା ଖେପ ନାଁ ଲେଖା ଲାଗି ପଞ୍ଜୀକରଣ ଆଜିଠାନୁ ମୂଲ ହେଇଛି। ଆଇବା 12 ତାରିଖ ଉପର ବେଲା 3 ବଜେ ତକ ଏ ପ୍ରକ୍ରିୟା ଚାଲବା। ଇଥି ବଛା ହେଇଥିବାର ଛାତ୍ରଛାତ୍ରୀ ପଞ୍ଜୀକରଣ ସହିତ ଦେୟ ଦେବେ। ଆଇବା କାଲିଠାନୁ 13 ତାରିଖ ତକ ଛାତ୍ରଛାତ୍ରୀମାନଙ୍କ ଲାଗି ଚଏସ୍ ଲକିଂର ସମୟ ଧାରିଜ କରାଯାଇଛେ। ସହଜ ଆଉ ସୁଗମ ପଞ୍ଜୀକରଣ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫୁ ପରାମର୍ଶ ଆଧାରିତ ଭିଡ଼ିଓ ମେଡିକାଲ କାଉନ୍ସେଲିଂ କମିଟିର ୱେବ୍ସାଇଟ୍ଥି ମିଳିପାରୁଛେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସ୍ୱଚ୍ଛ ଶକ୍ତି ଆଉ ଶିଳ୍ପ ବିକାଶ କ୍ଷେତ୍ରଟି ଓଡ଼ିଶା ଦେଶର ଶକ୍ତି ପ୍ରଗତିର ଇଞ୍ଜିନ୍ ଭାବେ ଉଭା ହେଇଛି। 2030 ତକ ରାଇଜେ 11 GW ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖାଯାଇଛେ। IEEMA ଆଉ ରାଜ୍ୟ ସରକାରଙ୍କର ମିଳିତ ସମ୍ମିଳନୀଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ ଓଡ଼ିଶା ଗୋଟେ ବିଦ୍ୟୁତ୍ ବଳକା ରାଜ୍ୟ ଏ। କାର୍ଯ୍ୟକ୍ରମଥି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇକରି କହିଛନ୍ ରାଜ୍ୟର ଉନ୍ନତ ଭିତ୍ତିଭୂମି ଆଉ ନିବେଶକ ଅନୁକୂଳ ନୀତି ଲାଗି ଓଡ଼ିଶା ଶିଳ୍ପ ଆଉ ସବୁଜ ଶକ୍ତି ଉତ୍ପାଦନ କ୍ଷେତ୍ରଥି ଶୀଘ୍ର ପହଞ୍ଚି ପାରିଛେ। ପ୍ରଧାନମନ୍ତ୍ରୀଙ୍କର ପୂର୍ବୋଦୟ ଯୋଜନାଥି ରାଜ୍ୟ ଆଧୁନିକ ସ୍ମାର୍ଟ ଗ୍ରିଡ୍ ଡିଜିଟାଲ ସବଷ୍ଟେସନ ଆଉ AI ସକ୍ଷମ ବ୍ୟବସ୍ଥା ଜରିଏ ଶକ୍ତି କ୍ଷେତ୍ରକେ ଆହୁରି ବରକସ କରବାରକେ ନିଷ୍ପତ୍ତି ନିଆଯାଇଛେ। ଓଡ଼ିଶାନ 10 ଲକ୍ଷ କୋଟି ଟଙ୍କାର ବିଶାଳ ନିବେଶ ଚାଲୁଥିବାରୁ ଇଠାନେ ଉଚ୍ଚା ଦର୍ଜାର ବୈଦ୍ୟୁତିକ ଉପକରଣ ଆଉ ଟ୍ରାନ୍ସଫର୍ମରର ବଡ଼ ଚାହିଦା ଦେଖାଦେଇଛେ। ଇ ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପୃଥିର ଶିଳ୍ପପତି ଆଉ ନିବେଶକମାନଙ୍କୁ ରାଜ୍ୟ ନିବେଶ କରବାରକେ ଆହ୍ୱାନ ଦେଇଛନ୍। ସମ୍ବିଧାନର ଅନୁଚ୍ଛେଦ 370 ହଟାବାରଟାକେ ଆଜି 7 ବଛର ପୁରା ହେଇଛେ। 2019 ଆଜିର ଦିନେ ଜାମ୍ମୁ କାଶ୍ମୀର ରାଜ୍ୟକେ ସ୍ୱତନ୍ତ୍ର ମାନ୍ୟତା ଦେଉଥିବାର ଅନୁଚ୍ଛେଦ 370 ବ୍ୟବସ୍ଥାକେ ସଂସଦନ ଉଚ୍ଛେଦ କରାଯାଇଥିଲା। ତାର ଆଗନୁ ଅନୁଚ୍ଛେଦ 370 ଥିବାର ବ୍ୟବସ୍ଥା ଅନୁସାରେ ଜାମ୍ମୁ କାଶ୍ମୀର ଦେଶର ଗୋଟେ ନ ରାଜ୍ୟ ଥିବା ଯାହାର ଗୋଟେ ଅଲଗା ସମ୍ବିଧାନ ରହିଥିଲା। ଇଟା ଗୋଟେ ସ୍ଥାୟୀ ବ୍ୟବସ୍ଥା ଥିଲା ଯେନ୍ଟା ରାଜ୍ୟକେ ଖାସ୍ ସ୍ୱାୟତ୍ତ ଶାସନ କ୍ଷମତା ଦେଉଥିବାର ଅନୁଚ୍ଛେଦ 370 ହଟବା ଋତୁରୁ ସବୁ କେନ୍ଦ୍ରୀୟ ଆଇନ ଆଉ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା ସେଠାରେ ଲାଗୁ ହୋଇଛି। ଏ ନିଷ୍ପତ୍ତି ସେହି ଇଲାକାନ ପୁଞ୍ଜି ନିବେଶକେ ଆକର୍ଷିତ କରିବାର ସହିତ ସେଠାରେ ବିକାଶର ସମ୍ଭାବନାକେ ବଢ଼େଇଛି। ଜାମ୍ମୁ କାଶ୍ମୀରର 100% ରେଲ ବିଦ୍ୟୁତିକରଣ ସଫଳତାର ସହିତ ପୁରା ହୋଇଛି, ଯେନ୍ଥି ରାଜ୍ୟ ସ୍ୱଚ୍ଛ ପରିବେଶ ଅନୁକୂଳ ଆଉ ଦ୍ରୁତ ରେଲ ନେଟୱାର୍କ ବନାବାରଟା ସମ୍ଭବ ହୋଇପାରିଛି, ଯେନ୍ଟା ଯାତ୍ରୀ ସୁବିଧା ଆଉ ସଂଯୋଗକେ ଅଧିକା ବରକସ କରିଛି। ଏ ସମୟ ଭିତରେ 9 ଲକ୍ଷରୁ ଅଧିକା ଲୋକ ଆତ୍ମନିର୍ଭର ହୋଇପାରିଛନ୍। ଚେନାବ ରେଲ ସେତୁ କାଶ୍ମୀର ଉପତ୍ୟକାକେ ଭାରତୀୟ ରେଲ ନେଟୱାର୍କ ସାଙ୍ଗେ ଯୋଡ଼ବାରଟା ଗୋଟିଏ ଐତିହାସିକ ସଫଳତା ହିସାବରେ ଜଣାଯାଉଛି। ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଗୋଟିଏ ପ୍ରତିନିଧି ଦଳ ଆଜି ସମ୍ବଲପୁର ଜିଲ୍ଲା ଗସ୍ତି ଆସିକରି ସମଲେଇ ମନ୍ଦିର ପରିଦର୍ଶନ କରିଛନ୍। ମନ୍ଦିର ମୁଖଶାଳା ଆଗାଡ଼େ ଥିବା ଗେଟ୍ ଉପରେ ପାଇନ୍ ଗୋଲୁଥିବାର ଘଟଣା ଅନୁସନ୍ଧାନ କରିବାର ସହିତ ତାର ଦେଖରେଖ ମରାମତି ଆଉ ତଦନ୍ତ ଲାଗି ଇ ଦଳ ପରିଦର୍ଶନ କରିଛନ୍। ଏଥିଲାଗି ଗଲା 29 ତାରିଖ ସମ୍ବଲପୁର ଜିଲ୍ଲାପାଳ ପର୍ଯ୍ୟଟନ ବିଭାଗକେ ଚିଠି ଲେଖିକରି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ସହକାରୀ ଯନ୍ତ୍ରୀଙ୍କ ନେତୃତ୍ୱଥି ଚାରିଜଣିଆ ଦଳ ଆସିକରି ନିରୀକ୍ଷଣ କରୁଛନ୍। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପରିବେଶ କମିଟି ବୈଠକ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କର ଅଧ୍ୟକ୍ଷତାଟି ହୋଇଯାଇଛି। ବୈଠକଟି ବିମାନ ଚଳାଚଳ ସୁରକ୍ଷା, ପକ୍ଷୀ ଆଉ ବନ୍ୟଜନ୍ତୁ ପରିଚାଳନା ଆଉ ଖରାଦିନେ ୱାଇଲ୍ଡ ଫାୟାର ବିପଦ ମୁକାବିଲା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପକ୍ଷୀ ଧକ୍କାକେ ରୋକବା ଲାଗି ବିମାନବନ୍ଦରନ ଆଧୁନିକ ଏକାଉଷ୍ଟିକ ଡିଭାଇସ୍ ବ୍ୟବହାର କରାଯାଉଥିବାର ସୂଚନା ଦିଆଯାଇଛି। ବିମାନବନ୍ଦରନ ନିୟମିତ ଘାସ ସଫା, ଅଗ୍ନି ନିର୍ବାପକ ବ୍ୟବସ୍ଥା ପ୍ରସ୍ତୁତ ରଖବାରକେ ନିର୍ଦ୍ଦେଶ ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା PM3 କେନ୍ଦ୍ରୀୟ ବିଦ୍ୟାଳୟ ପରିସରନ ଜିଲ୍ଲାସ୍ତରୀୟ ଯୁବ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନିଶାମୁକ୍ତ ସମାଜ ଗଠନ ଆଉ ବିକଶିତ ଭାରତ ନିର୍ମାଣଥି ଜୁଆନ ବର୍ଗଙ୍କର ଭୂମିକା ଆଉ ସଂକଳ୍ପର ଗୁରୁତ୍ୱ ବାବଦେ ଅତିଥିମାନେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫୁ ନିଶାମୁକ୍ତ ସଚେତନତା ସଭା ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜିଲ୍ଲାକେ ନିଶାମୁକ୍ତ କରବାର ଲାଗି ସାମୁହିକ ଚେଷ୍ଟା କରବାରକେ ଆହ୍ୱାନ ଜଣାଇଥିଲେ। ଆଇବା 17-31 ତାରିଖ ତକ ହେବାରକେ ଥିବାର କୁଷ୍ଠରୋଗ ଚିହ୍ନଟ ଅଭିଯାନ ଲାଗି ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫୁ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାଟି ହୋଇଥିବାର ବୈଠକଟି ଅଭିଯାନର ମୂଳ ଉଦ୍ଦେଶ୍ୟ ଆଉ କୁଷ୍ଠରୋଗକେ କେନ୍ତା ପ୍ରାରମ୍ଭିକ କ୍ଷେପେ

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସଂସଦରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ଗୃହୀତ। ସରକାରଙ୍କୁ କ୍ଷମା ମାଗିଲେ ମେଟା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ। ଚଳିତ ଆର୍ଥିକ ବର୍ଷରେ ଦେଶର GDP 6.7% ହେବ ବୋଲି RBIର ଆକଳନ। ଆମେରିକାର କେତେକ ସାମଗ୍ରୀ ଉପରେ ଚୀନ୍ର ପ୍ରତିବନ୍ଧକ ଘୋଷଣା ଏବଂ ଓଡ଼ିଶା ସମେତ 5 ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା। ସଂସଦରେ ଆଜି ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍

0: 2026 ଗୃହୀତ ହୋଇଛି। ରାଜ୍ୟସଭାରେ ଏହି ସଂଶୋଧନ ବିଲ୍ ସମ୍ପର୍କରେ ଆଜି ଆଲୋଚନା ହେବା ପରେ ଏହା ଗୃହୀତ ହୋଇଛି। ଲୋକସଭାରେ ଗତ ସୋମବାର ଏହି ବିଲ୍ ଗୃହୀତ ହୋଇସାରିଛି। ଏହି ବିଲ୍ରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ଆଇନ 1956 ସଂଶୋଧନ କରାଯାଇଛି, ଫଳରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 33ରୁ ପ୍ରଧାନ ବିଚାରପତିଙ୍କ ବ୍ୟତିରେକ 37 ହେବ। ଚଳିତ ବର୍ଷ ମେ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟରେ ବିଚାରପତି ସଂଖ୍ୟା 33ରୁ 37 କରିବା ଲାଗି ଅଧ୍ୟାଦେଶ ଜାରି କରିଥିଲେ।
1: Honorable Deputy Chairman Sir, with your kind permission, I rise to move that the bill further to amend the Supreme Court Number of Judges Amendment Act 1956 as passed by Lok Sabha be taken into consideration.
0: ଲୋକସଭାରେ ଆଜି ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଲ୍ 2026 ଗୃହୀତ ହେବା ପରେ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ପୂର୍ବରୁ ମୁଲତବୀ ପରେ ଅପରାହ୍ନ 2ଟାରେ ଲୋକସଭାର ଅଧିବେଶନ ବସିବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଲ୍ ଆଗତ କରିଥିଲେ। ଏହି ବିଲ୍ ଅନୁଯାୟୀ ବ୍ୟାଙ୍କର୍ସମାନଙ୍କ ପାଇଁ ସମସ୍ତ ଆଇନ ପୁସ୍ତକ ମାଧ୍ୟମରେ ଉଲ୍ଲେଖ ରହିବ, ଯାହାକି ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ କାରବାର ଦିଗରେ ସହାୟକ ହେବ। ସାମ୍ପ୍ରତିକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟରେ ଏବଂ ଅତ୍ୟାଧୁନିକ ଆଇନ ବ୍ୟବସ୍ଥା ସମ୍ପର୍କରେ ବ୍ୟାଙ୍କର୍ସମାନଙ୍କୁ ଅବଗତ କରିବା ଏହି ବିଲ୍ର ଲକ୍ଷ୍ୟ ରହିଛି। ଏଥିରେ ମଧ୍ୟ ଇଲେକ୍ଟ୍ରୋନିକ୍ କିମ୍ବା ଡିଜିଟାଲ୍ ରେକର୍ଡର ବ୍ୟବସ୍ଥା ରହିବ। ଲୋକସଭାରେ ବିରୋଧୀ ଦଳ ସଦସ୍ୟଙ୍କ ହୋହାଲ୍ଲା ସତ୍ତ୍ୱେ କୌଣସି ଆଲୋଚନା ବିନା ଏହି ବିଧେୟକ ପାସ୍ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିରୋଧୀ ଦଳ ସଦସ୍ୟଙ୍କ ଦ୍ୱାରା ଗୃହର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା କାରଣରୁ ଉଦ୍ବେଗ ପ୍ରକାଶ କରିଛନ୍ତି। ସଂସଦର ସୁପରିଚାଳନା ପାଇଁ ସହଯୋଗ କରିବାକୁ ସେ ବିରୋଧୀ ଦଳ ସଦସ୍ୟମାନଙ୍କୁ ନିବେଦନ କରିଛନ୍ତି। ବିଲ୍ ସମ୍ପର୍କରେ ଆଲୋଚନା ପାଇଁ ବିଜିନେସ୍ ପରାମର୍ଶଦାତା କମିଟି ଦ୍ୱାରା ସମୟ ଆବଶ୍ଚିତ ହୋଇଥିଲେ ସୁଦ୍ଧା ବିରୋଧୀ ସଦସ୍ୟମାନେ ସହଯୋଗ କରୁନଥିବାରୁ ଶ୍ରୀ ରିଜିଜୁ ଦୁଃଖ ପ୍ରକାଶ କରିଥିଲେ। ଲୋକସଭାରେ ପୂର୍ବାହ୍ନ 11ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିଥିଲେ, ତେବେ ବିରୋଧୀ ସଦସ୍ୟ ଛାତ୍ର ପ୍ରତିବାଦକାରୀଙ୍କ ବିରୋଧରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବି କରିଥିଲେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ କାରଣରୁ ପରିସ୍ଥିତିରେ ସୁଧାର ନ ଆସିବାରୁ ବାଚସ୍କତି ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ସେହିପରି ରାଜ୍ୟସଭାରେ ମଧ୍ୟ ଅନୁରୂପ ଭାବେ ପୂର୍ବାହ୍ନ 11ଟାରେ ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶୂନ୍ୟକାଳ ଆରମ୍ଭ କରିଥିଲେ। ବିଜେପିର ସତପାଲ ଶର୍ମା ଧାରା 370 ଉଚ୍ଛେଦ ଉପରେ ଗୃହରେ ମତ ଉପସ୍ଥାପନ କରିଥିଲେ, ତେବେ ଆଲୋଚନା କାଳରେ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ପ୍ରଥମେ ମଧ୍ୟାହ୍ନ 12ଟା ଏବଂ ଦ୍ୱିତୀୟରେ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ସରକାର କହିଛନ୍ତି ସମଗ୍ର ଦେଶରେ 579 ଦର ନିର୍ଦ୍ଧାରଣ କେନ୍ଦ୍ର ଦ୍ୱାରା ପ୍ରଦତ୍ତ 41ଟି ଖାଦ୍ୟ ସାମଗ୍ରୀର ଦୈନିକ ଦର ଅନୁଧ୍ୟାନ କରାଯାଉଛି। ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମା କହିଛନ୍ତି ପଶ୍ଚିମ ଏସିଆରେ ବିବାଦପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ପକ୍ଷରୁ 7ଟି କ୍ଷମତାପନ୍ନ କମିଟି ଗଠନ କରାଯାଇଛି। ପଶ୍ଚିମ ଏସିଆ ପରିସ୍ଥିତିର ପ୍ରଭାବ ଏବଂ ଏହାର ମୁକାବିଲା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ଏହି କମିଟି କାର୍ଯ୍ୟ କରୁଛି। ମନ୍ତ୍ରୀ କହିଛନ୍ତି ପଶ୍ଚିମ ଏସିଆରେ ଅଶାନ୍ତି ସତ୍ତ୍ୱେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ, ଗହମ ଏବଂ ଡାଲିଜାତୀୟ ସାମଗ୍ରୀର ଦର ସ୍ଥିର ରହିଛି। ମେଟାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ ଆଜି ସରକାରଙ୍କ ନିକଟକୁ ତାଙ୍କର କ୍ଷମାପ୍ରାର୍ଥନା ପତ୍ର ପଠାଇଛନ୍ତି। ଶିଶୁ ଯୌନ ଶୋଷଣ ସାମଗ୍ରୀ ସିଏସ୍ଏଏମ୍ ଆଧାରିତ ତଥ୍ୟ ଏବଂ ଡିପ୍ ଫେକ୍ ସାମଗ୍ରୀ ଏବଂ ପ୍ଲାଟଫର୍ମରେ ହେଉଥିବା ଅନେକ ତ୍ରୁଟି ନିମନ୍ତେ ସରକାରଙ୍କୁ ସେ କ୍ଷମା ମାଗିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ମେଟା ସ୍ୱୀକାର କରିଛି ଯେ କେତେକ ନିର୍ଦ୍ଦିଷ୍ଟ ପ୍ରକାର ବିଷୟକୁ ବଢ଼ାଇବା ଲାଗି ତାଙ୍କୁ ବୃହତ୍ ପରିମାଣର ଅର୍ଥ ପ୍ରଦାନ କରାଯାଇଥିଲା। ମେଟା ଇଣ୍ଟରମିଡିଏରୀ ଡେଫିନେସନ୍ ଅଧୀନରେ ଆସୁନଥିବାରୁ ପ୍ଲାଟଫର୍ମରେ କେଉଁମାନେ ତଥ୍ୟ ଗ୍ରହଣ କରୁଛନ୍ତି ତାହା ଚୟନ କରାଯାଇଥାଏ। ମେଟା ପକ୍ଷରୁ ଏଥିନିମନ୍ତେ କ୍ଷମା ପ୍ରାର୍ଥନା ସହ ଦୁଃଖ ପ୍ରକାଶ କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି 2026-27 ଆର୍ଥିକ ବର୍ଷ ପାଇଁ ମୋଟ ଘରୋଇ ଉତ୍ପାଦ ଜିଡିପି 6.7% ହେବ ବୋଲି ଆକଳନ କରିଛି। ଏଥିସହିତ ରେପୋ ରେଟ୍କୁ 5.25% ଅପରିବର୍ତ୍ତିତ ରଖିଛି। ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଦେଶର ଅର୍ଥନୈତିକ ଅଭିବୃଦ୍ଧି ନିରନ୍ତର ବଜାୟ ରହିବା ସହ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍ ଅର୍ଥନୀତିରେ ତା'ର ସ୍ଥିତି ମଜବୁତ ରଖିବ। ମୁଦ୍ରାନୀତି କମିଟି ଏମ୍ପିସିର ନିଷ୍ପତ୍ତି ବିଷୟରେ ଘୋଷଣା କରି ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଦେଶର ଚାହିଦା ଅନୁଯାୟୀ ଅର୍ଥନୈତିକ ଅଭିବୃଦ୍ଧି ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ଜୁନ୍ ତ୍ରୈମାସିକରେ ଦେଶର ଅର୍ଥନୀତି ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଛି। ଶ୍ରୀ ମାଲହୋତ୍ରା ଆହୁରି କହିଛନ୍ତି ପଶ୍ଚିମ ଏସିଆର ପ୍ରମୁଖ ବାଣିଜ୍ୟ ମାର୍ଗଗୁଡ଼ିକ ବ୍ୟାହତ ବିଶ୍ୱ ଅର୍ଥନୀତି ପାଇଁ ଆହ୍ୱାନ ସୃଷ୍ଟି କରିଛି। ତଥାପି ଆର୍ବିଆଇ

0: ଆର୍ଥିକ ବର୍ଷ 2026-27 ପାଇଁ ଖାଉଟି ମୂଲ୍ୟ ସୂଚକାଙ୍କ ମୁଦ୍ରାସ୍କୀତି ପୂର୍ବରୁ ଦର୍ଶାଯାଇଥିବା 5.1% ଆକଳନରୁ 5% ହ୍ରାସ ପାଇଛି ବୋଲି ଶ୍ରୀ ମାଲହୋତ୍ରା କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ 370 ଉଚ୍ଛେଦକୁ ଆଜି 7 ବର୍ଷ ପୂରଣ ହୋଇଛି। 2019 ଆଜିର ଦିନରେ ଜାମ୍ମୁ କାଶ୍ମୀର ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଅନୁଚ୍ଛେଦ 370 ବ୍ୟବସ୍ଥାକୁ ସଂସଦ ଦ୍ୱାରା ଉଚ୍ଛେଦ କରାଯାଇଥିଲା। ପୂର୍ବରୁ ଅନୁଚ୍ଛେଦ 370ରେ ଉଲ୍ଲିଖିତ ବ୍ୟବସ୍ଥା ଅନୁଯାୟୀ ଜାମ୍ମୁ କାଶ୍ମୀର ଦେଶର ଏକମାତ୍ର ରାଜ୍ୟ ଥିଲା ଯାହାର ଏକ ପୃଥକ୍ ସମ୍ବିଧାନ ରହିଆସିଥିଲା। ଏହା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା ଯାହା ରାଜ୍ୟକୁ ସ୍ୱତନ୍ତ୍ର ସ୍ୱାୟତ୍ତ ଶାସନ କ୍ଷମତା ପ୍ରଦାନ କରୁଥିଲା। ଅନୁଚ୍ଛେଦ 370 ପ୍ରତ୍ୟାହାର ହେବା ପରେ ସମସ୍ତ କେନ୍ଦ୍ରୀୟ ଆଇନ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସେଠାରେ ଲାଗୁ ହୋଇଛି। ଏହି ନିଷ୍ପତ୍ତି ସମ୍ପୃକ୍ତ ଅଞ୍ଚଳରେ ପୁଞ୍ଜିନିବେଶକୁ ଆକର୍ଷିତ କରିବା ପାଇଁ ମଧ୍ୟ ବାଟ ଦେଖାଇଛି, ଫଳରେ ସେଠାରେ ବିକାଶର ସମ୍ଭାବନା ବୃଦ୍ଧି ପାଇଛି। ଅଧିକ ପୁଞ୍ଜିନିବେଶ ଯୋଗୁଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ଏବଂ ଅଞ୍ଚଳର ସାମାଜିକ ଅର୍ଥନୈତିକ ଭିତ୍ତିଭୂମି ସୁଦୃଢ଼ ମଧ୍ୟ ହୋଇଛି। ଜାମ୍ମୁ କାଶ୍ମୀରରୁ ଅନୁଚ୍ଛେଦ 370 ଏବଂ 35A ଉଚ୍ଛେଦ ହେବା ପରଠାରୁ ଜାମ୍ମୁ କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ଜନସାଧାରଣଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟରେ ଶ୍ରୀ ମୋଦି ସୂଚାଇଛନ୍ତି, ଉଭୟ କେନ୍ଦ୍ରଶାସିତ ଅଞ୍ଚଳରେ ଭିତ୍ତିଭୂମିର ସମ୍ପ୍ରସାରଣ ଘଟିଛି ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ଉଦ୍ୟମିତା ଏବଂ କ୍ରୀଡ଼ା ଭଳି କ୍ଷେତ୍ରରେ ସୁଯୋଗ ବୃଦ୍ଧି ପାଇଛି। ସେ କହିଛନ୍ତି, ସମ୍ଭିଧାନର ସମ୍ପୂର୍ଣ୍ଣ ପ୍ରୟୋଗ ଦ୍ୱାରା ମହିଳା, ବଞ୍ଚିତ ବର୍ଗ କିମ୍ବା ଦଶନ୍ଧି ଧରି ସେମାନଙ୍କ ମୌଳିକ ସାମ୍ବିଧାନିକ ଅଧିକାରରୁ ଉପେକ୍ଷିତ ଲୋକମାନେ ସଶକ୍ତ ହୋଇପାରିଛନ୍ତି। ଜାମ୍ମୁ କାଶ୍ମୀରର ପୁଞ୍ ଜିଲ୍ଲା ଅନ୍ତର୍ଗତ ଏକ ଦୁର୍ଗମ ଗ୍ରାମରେ ସନ୍ତାସବାଦୀଙ୍କ ଆଡ୍ରାସ୍ଥଳ ଠାବ କରାଯାଇ ବହୁ ପରିମାଣର ଅସ୍ତ୍ରଶସ୍ତ ଜବତ କରାଯାଇଛି। ପୁଲିସ୍ ଏବଂ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନଙ୍କ ମିଳିତ ତଲାସୀ ବେଳେ ଏହାର ଅନୁସନ୍ଧାନ କରାଯାଇଥିଲା। ସେଠାରୁ 2 AK ରାଇଫଲ୍ ଏବଂ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି। ସୁରନକୋଟ ଜଙ୍ଗଲରେ ତଲାସୀ କାର୍ଯ୍ୟ ସୁରକ୍ଷା ବାହିନୀ ପକ୍ଷରୁ ମଧ୍ୟ କରାଯାଇଛି। ଜାମ୍ମୁର ଅଖନୁର ସେକ୍ଟର ଏବଂ କାଠୁଆ ଜିଲ୍ଲାର ହୀରାନଗର ସେକ୍ଟରରେ ମଧ୍ୟ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି। ଚୀନ୍ ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକାର କେତେକ ସାମଗ୍ରୀ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଘୋଷଣା କରାଯାଇଛି। ଏଥିମଧ୍ୟରେ ଡ୍ରୋନ୍ ରପ୍ତାନୀ ଏବଂ ଆମେରିକାରେ 6 କମ୍ପାନୀ ଉପରେ କଟକଣା ଲାଗୁ କରାଯାଇଛି। ଚୀନ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଚୀନ୍ ଡ୍ରୋନ୍ ଆମଦାନୀ ଉପରେ ଆମେରିକା ନିଷେଧାଦେଶ ଲାଗୁ କରିବା ଉପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ତେଳଷ୍ଟି ଚୀନ୍ କମ୍ପାନୀ ସାମଗ୍ରୀ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଚୀନ୍ ସାମଗ୍ରୀ ଉପରେ କଟକଣା ପ୍ରତ୍ୟାହାର କରିବା ଏବଂ ନୂତନ ପ୍ରତିବନ୍ଧକ ଲାଗୁ ନ କରିବା ଲାଗି ମନ୍ତ୍ରଣାଳୟ କହିଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଆସନ୍ତା ସେପ୍ଟେମ୍ବର ମାସରେ ଯୁକ୍ତରାଷ୍ଟ୍ର ଆମେରିକା ଯିବା ସମ୍ଭାବନା ରହିଥିବାରୁ ଏହି ଘୋଷଣା କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଗାଙ୍ଗେୟ ସମତଳ ଅଞ୍ଚଳ, ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ଗୋଆରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ବିହାର, ଛତିଶଗଡ଼, କର୍ଣ୍ଣାଟକ ଉପକୂଳ, ପୂର୍ବ ରାଜସ୍ଥାନ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ସଂସଦରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ଗୃହୀତ। ସରକାରଙ୍କୁ କ୍ଷମା ମାଗିଲେ ମେଟା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ। ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି 6.7% ହେବ ବୋଲି ଆର୍ବିଆଇର ଆକଳନ। ଆମେରିକାର କେତେକ ସାମଗ୍ରୀ ଉପରେ ଚୀନ୍ର ପ୍ରତିବନ୍ଧକ ଘୋଷଣା ଏବଂ ଓଡ଼ିଶା ସମେତ 5 ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କେନ୍ଦୁଝର ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ତ୍ରିପାଠୀ, ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ବର୍ଷା ସତ୍ତ୍ୱେ ଲକ୍ଷାଧିକ ଶ୍ରଦ୍ଧାଳୁ ବିଶ୍ୱର ସର୍ବୋଚ୍ଚ ନନ୍ଦୀ

0: ରଥକୁ ଟାଣି ମାଉସୀମା ମନ୍ଦିରକୁ ନେଇଥିଲେ। ବାହୁଡ଼ା ଯାତ୍ରାରେ ରାଜା ଧନଞ୍ଜୟ ନାରାୟଣ ଭଞ୍ଜ ଦେଓଙ୍କ ଛେରା ପହଁରା ପରେ ରଥଟଣା ଆରମ୍ଭ ହୋଇଥିଲା। ସମଗ୍ର ଉତ୍ସବକୁ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଏ ସମ୍ପର୍କରେ ଜିଲ୍ଲାପାଳ ବିଶାଲ ସିଂ କହିଛନ୍ତି,
1: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆମର ଆୟୋଜିତ ହେଉଛି, ସେପାଇଁ ଆମର ଜିଲ୍ଲା ପ୍ରଶାସନ ଦ୍ୱାରା ସବୁ ପଦକ୍ଷେପ ନିଆଯାଇଛି, ସବୁ ଆରେଞ୍ଜମେଣ୍ଟ କରାଯାଇଛି, ସବୁ ସମ୍ବେଦନଶୀଳ ଜାଗାରେ ପୋଲିସର ଡିପ୍ଲୟମେଣ୍ଟ ହୋଇଛି, ଏକ୍ଜିକ୍ୟୁଟିଭ୍ ମେଜିଷ୍ଟ୍ରେଟ୍ ଡିପ୍ଲୟମେଣ୍ଟ ହୋଇଛି, ତଥା ଟ୍ରାଫିକ୍ ଆରେଞ୍ଜମେଣ୍ଟ ବି ଆକର୍ଡିଂଲି କରାଯାଇଛି, ଯେଉଁ ତରଫରୁ ବେଶୀ ଆମର ଫୁଟଫଲ୍ ହେବ ସେଇ ତରଫରୁ ଆମର ପାର୍କିଂ ଆରେଞ୍ଜମେଣ୍ଟ କରାଯାଇଛି, ଏବଂ ସବୁ ଆରେଞ୍ଜମେଣ୍ଟ ଅଛି ଇନକ୍ଲୁଡିଂ ପୋଲିସ ଆଣ୍ଡ ଏକ୍ଜିକ୍ୟୁଟିଭ୍ ମେଜିଷ୍ଟ୍ରେଟ୍। ଆମର କେନ୍ଦୁଝରର ଯେଉଁ ୟୁନିକନେସ୍ ଥାଏ, ଆମର ତିନି ଠାକୁର ଗୋଟିଏ ରଥରେ ଏକା ସାଙ୍ଗେ ବିଜୟ କରିଥାନ୍ତି, ଏବଂ ଆମର ଯେଉଁ ଏଠି ସ୍ଥାନୀୟ ଜନଜାତି ଦ୍ୱାରା ସଂଗୃହିତ ଶିଆଳି ଲତାର ବ୍ୟବହାର କରାଯାଏ ରଥ ଟଣା ପାଇଁ, ସେମିତି ଆମେ ସେଇ ପରମ୍ପରା ସେଇ ଟ୍ରେଡିସନକୁ ଆମେ ଆଜି ବି ଏମିତି ଫଲୋ କରୁଛୁ। ଏଣ୍ଡ ଆମେ ଆଶା କରୁଛୁ କି ଏବେ ଭଲ ପାଗ ଅଛି, ଅଲଦୋ ଆମର IMD ଫୋରକାଷ୍ଟ ହିସାବରେ ଆମେ ପ୍ରସ୍ତୁତ ଅଛୁ, ସେମିତି ଆରେଞ୍ଜମେଣ୍ଟ କରାଯାଇଛି, ବଟ୍ ଆମେ ଆଶା କରୁଛୁ ସବୁ ରଥ ଟଣା ଆମର ଶାନ୍ତି ଶୃଙ୍ଖଳାର ଯେମିତି ଗତ ବର୍ଷ ହେଇଥିଲା ସେମିତି ହିଁ ଏହି ବର୍ଷ ବି ସବୁ ଶାନ୍ତି ଶୃଙ୍ଖଳାର ସମ୍ପନ୍ନ ହେବ।
0: ଜିଲ୍ଲା ପରିଷଦର ଦଶମ ଅଧିବେଶନରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଛି। ଜଳସେଚନ ପ୍ରକଳ୍ପ, ରାସ୍ତା ଓ ସେତୁ ନିର୍ମାଣ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା, ଡାଇଲିସିସ୍ ସୁବିଧା, ଶିକ୍ଷା ଏବଂ ଜନଜାତି ଅଞ୍ଚଳରେ ବହୁଭାଷୀ ଶିକ୍ଷା ବ୍ୟବସ୍ଥାର ଅଗ୍ରଗତି ଉପରେ ଆଲୋଚନା ହୋଇଛି। ଜିଲ୍ଲାପାଳ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି ଯୋଜନାଗୁଡ଼ିକର ଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ କେନ୍ଦୁଝରର 7 ବ୍ଲକର ବିକାଶ କାର୍ଯ୍ୟ ନେଇ ଆଲୋଚନା ହୋଇଛି। ଶିଶୁ ପୋଷଣ, ଅଙ୍ଗନୱାଡ଼ି ସୁବିଧା, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ହୋଇଥିବା ଅଗ୍ରଗତିର ସମୀକ୍ଷା ସହ ପ୍ରତିଯୋଗିତାମୂଳକ ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି। କୃଷି କ୍ଷେତ୍ରରେ କେନ୍ଦୁଝର ଆଉ ଏକ ସଫଳତା ହାସଲ କରିଛି। ଜିଲ୍ଲାରୁ ପ୍ରଥମ ଥର ପାଇଁ ଜୈବିକ ପଦ୍ଧତିରେ ଉତ୍ପାଦିତ କଳାମଲ୍ଲୀ କଳା ଧାନ ଜିଲ୍ଲାରୁ ପ୍ରଥମ ଥର ପାଇଁ ଜୈବିକ ପଦ୍ଧତିରେ ଉତ୍ପାଦିତ କଳାମଲ୍ଲୀ କଳା ଧାନ ଓ ଜାସ୍ମିନ୍ ଧାନ ୟୁରୋପ ରପ୍ତାନୀ ପାଇଁ ପଠାଯାଇଛି। ଏହାଦ୍ୱାରା ଚାଷୀମାନେ ପାରମ୍ପରିକ ବଜାର ତୁଳନାରେ ଅଧିକ ମୂଲ୍ୟ ପାଇବେ ବୋଲି ଆଶା କରାଯାଉଛି। ଜିଲ୍ଲା ଜଳ ଓ ପରିମଳ କମିଟି ବୈଠକରେ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଛି। ପ୍ରତ୍ୟେକ ଘରକୁ ସୁରକ୍ଷିତ ପାନୀୟ ଜଳ ଯୋଗାଣ ଲକ୍ଷ୍ୟରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ କେନ୍ଦୁଝରକୁ ବାଲ୍ୟ ବିବାହମୁକ୍ତ ଜିଲ୍ଲାରେ ପରିଣତ କରିବା ଲକ୍ଷ୍ୟରେ 2026 2029 ପର୍ଯ୍ୟନ୍ତ ରଣନୀତିକ କାର୍ଯ୍ୟ ଖସଡ଼ା ଉନ୍ମୋଚନ କରାଯାଇଛି। ସଚେତନତା, କିଶୋରୀଙ୍କ ଦକ୍ଷତା ବିକାଶ ଓ ବିଦ୍ୟାଳୟ ସ୍ତରରେ ସ୍ୱାସ୍ଥ୍ୟ ଏବଂ ପୋଷଣ ଶିକ୍ଷା ଉପରେ ଜୋର୍ ଦିଆଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ କେନ୍ଦୁଝର ଗସ୍ତ କରିଥିଲେ। ଯୋଗ୍ୟ ନୂଆ ଭୋଟରଙ୍କ ନାମ ସାମିଲ, ତ୍ରୁଟି ସଂଶୋଧନ ଏବଂ ଭୁଲମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏହାଛଡ଼ା ରାଜ୍ୟ ସରକାରଙ୍କ ପ୍ରଭାରୀ ସଚିବ କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି। ସାମାଜିକ ସୁରକ୍ଷା, ପାନୀୟ ଜଳ, ଶିକ୍ଷା, ପୋଷଣ, ଆବାସ ଓ ଜନଜାତି ବିକାଶ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ସେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି
3: ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ ଖେତ ଖମାର। ଏଥିରେ ଆଜି ରହିଛି ଅଗ୍ରଣୀ ଚାଷୀ କରମ ସିଂ ମୁଣ୍ଡାରୀଙ୍କ ସହିତ ଆଲୋଚନା। ବିଷୟ ରହିଛି ଖରିଫ ଧାନ ଚାଷ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ବୀରେନ୍ଦ୍ର ପ୍ରତାପ ସିଂ, ସହଯୋଗିତା ସୌଭାଗ୍ୟ ହରିପାଲ। କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୂଚନା। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚ।

ଶିକ୍ଷା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏହି ଟେଲିଫୋନ ନମ୍ବରକୁ 8249809672। ଟେଲିଫୋନ ନମ୍ବର ଆଉ ଥରେ କହି ରଖୁଛୁ 8249809672।

0: କ୍ଷେତେ କିଛି କିଛି ପାନ ରହିତା
1: ହଇ
0: ଆରୁ ଦରକାର ବେଲେ ବି ସେଟା ଆମେ ବ୍ୟବହାର କରିପାରତା
1: ଆରୁ ପାନକେ ଯଦି ଆମେ ବାନ୍ଧିକି ରଖମା ବୋଇଲେ ସେ ପାନ ତ ଉଡ଼ି ନେଇଯାଏ ସେଟା ଭେଦିକିରି ତଲକେ ହିଁ ଯିବା
0: ହଇ ହଇ
1: ତ ଯେନ୍ ଜଳସ୍ତରଟା ରହିଛେ ଇଟା ତ ନିହାତି ଟିକେ ଉଠି ଯାସବା ଆରୁ ସେଟା ଆମର ଖରାଦିନେ କହ କି ବର୍ଷା ଦିନେ ଯଦି କମିଗଲା ପାନ ବୋଇଲେ ସେନୁ ମଡ଼େଇକିରି ଆମର ଚାଷବାସକେ ବଞ୍ଚେଇ ପାର୍ମା
0: ବିଲକୁଲ ଠିକ କହିଲ ଆରୁ ଏନ୍ତା ତ ଯେନ୍ତା କ୍ଷେତ ବଚାଓ ଅଭିଯାନ ହେଲା କି ପାନିର ବଚାବାର ଲାଗି ଯେନ୍ ଗୋଟେ ଅଭିଯାନ ଚାଲିଛି
1: ହଇ
0: ଏ ଭଳିଆ ସରକାର ବାର ବରଷ ଭିତରେ କେତେ ପ୍ରକାରର ସବୁ ସୁବିଧା ଚାଷୀ ଭାଇ ଭଉଣୀ ମାନଙ୍କ ଲାଗି କଲେ ନ ନେଇକେ
1: ହଇ ହଇ
0: ବୋଇଲେ ତାଙ୍କର ଯେନ୍ ବାର ବର୍ଷ ପୂର୍ତ୍ତି ହେଇଯାଇଛି ସେଥିର୍ ଭିତରେ ଆମର ଚାଷୀ ମାନଙ୍କୁ ବହୁତ ଲାଭ ବି ହେଇଛି
1: ହଇ ତ
0: ହେଲେ ବିର୍ଷୁ
1: ହଁ ଦାଦା
0: ଯେନ୍ତା ଆମେ ଏହାଚିନ୍ କଥାବାର୍ତ୍ତା ହଉଥିଲା ଯେ କ୍ଷେତ କେ ବଚାମା ପାନି କେ ବଚାମା ସେ ଭଳିଆ କଥା ନ ଆମର ନୀତିଦିନର
1: ହଇ
0: ଯେନ୍ ଆମର ଦେହ ପାନ କଥାକେ ଯଦି ଆମେ ଭାବମା ବୋଇଲେ
1: ହଇ ହଇ
0: ପହିଲା କରି ତ ଆମର ଯେନ୍ ଶିଶୁମାନେ ରହିଛନ୍ ନବଜାତ ଶିଶୁମାନେ
1: ହଇ ହଇ
0: ସେମାନଙ୍କୁ ଯଦି ଆମେ ଠିକ ଭାବରେ ଦେଖଭାଲ ନେଇ କର୍ମା ତାଙ୍କର ଖାଇବାର ପିଇବାର ହିସାବରେ ନେଇ କର୍ମା ବୋଇଲେ ସେମାନେ ହଉଛନ୍ ଆମ ଦେଶର ଭବିଷ୍ୟତ
1: ହଇ ତ
0: ବୋଇଲେ ପରେ ସେମାନେ ଯଦି ଠିକ ସେ ନେଇ ରହିବେ ବୋଇଲେ ତ ଆମର ଦେଶ ଆର ଉନ୍ନତି କରିପାରବାକେ
1: ହଇ
0: ତାଙ୍କର ହାତେ ହିଁ ତ ଦେଶ ରହୁଛେ ନା
1: ହଇ ହଇ ହଇ
0: ସେମାନେ ପଢ଼ି ଲେଖିକିରି ଦେଶକେ ଆଗକେ ବଢ଼ାବେ ତ ସେମାନେ ଯଦି ଠିକ ସେ ନେଇ ରହିବେ ବୋଇଲେ ଦେଶର ଉନ୍ନତି ହେବାକେ
1: ହଇ
0: ମୋର କହିବାର ମାନେ ଏଇଟା କି ଯେନ୍ ନବଜାତ ଶିଶୁ ଜନ୍ମ ହଉଛେ
1: ହଇ ହଇ ହଇ
0: ସେମାନଙ୍କୁ ଛୁଆ ବେଲେ ଆଗେ ତ ଦେଖୁଥିଲ ଚାର ପାଞ୍ଚ ବରଷ ତ ଛୁଆମାନେ କ୍ଷୀର ପିଉଥିଲେ ମାଆଙ୍କର ଆଜିକାଲ ବହୁତ କମ୍ ଏନ୍ତା ଶିଶୁମାନେ ପିଉଛନ୍ ମା ମାନେ ବି ଏତେ ପିଆବାର୍ ଲାଗି ବି ନେଇ ଚାହିଁବାର କେନ କେନ୍ତା କିଏ କିଏ ପିଉଛନ୍ ବି ତ ନିଜର ଉପରେ ରହିଲା ନିଜର ଛୁଆକେ କେତେ ବୟସ ତକ କ୍ଷୀର ପିଆଲେ ତାହା ସୁବିଧା ହେ ଯେନ୍ତାକି ଅତି କମ୍ରେ ତ ଆମେ ଛଅ ମାସ ତକ ପିଆବାର କଥା
1: ହୋଇ ଦାଦା
0: ତ ଆ ବର୍ଷେ ଦୁଇ ବରଷ ଅଧିକା ପିଆଲେ ବି କିଛି କ୍ଷତି ନେଇସି ତ ସେଥିଲାଗି ବି ଆମେ ଧ୍ୟାନ ଦେବାର ଅଛି ନେଇକେ
1: ହଇ ହଇ ଆରୁ ଇ ଯେନ୍ ଛୋଟ ଛୁଆ ଯେନ୍ ଜନ୍ମ ହେଇଥିବା ତାକେ ତ ନିହାତି ପୌଷ୍ଟିକ ଗୁଣଯୁକ୍ତ ଖାଦ୍ୟ ଦରକାର
0: ବିଲକୁଲ
1: ଆରୁ ମାଆର ଯେନ୍ କଷ କ୍ଷୀରଟା ଅଛେ ଇନ ପୁରା ଭରପୁର ମାତ୍ରା ନ ପୋଷକ ତତ୍ତ୍ୱମାନ ଭରିକି ରହିଛେ ଆରୁ ସେଟାକେ ଯଦି ଛୁଆ ଖାଇବା ବୋଇଲେ ତାର ଦେହ ପାଇଁ ବଢ଼ିଆ ରହିବା ରୋଗ ପ୍ରତିରୋଧକ ଶକ୍ତି ବି ବଢ଼ବା ବୋଇଲେ ତାର କିଛି ଅସୁବିଧା ବି ନାଇଁ ହୁଏ
0: ହଏ ହଏ ହଏ ଆଉ ଆମେ ପୂର୍ବରୁ ବି ଜାଣିଛୁ ଯଦି ମା ନିଜର ଛୁଆକେ କ୍ଷୀର ପିଉଛନ୍ ବୋଇଲେ ତାଙ୍କର ଦେହ ପାନ ବି ଠିକ ରହିବା
1: ହଇ
0: ଯେନ୍ ଆଜିକାଲି ବିଭିନ୍ନ ପ୍ରକାର ରୋଗ ବ୍ୟାଧି ହଉଛି ସେଥିନୁ ସେମାନେ ମୁକ୍ତି ପାଇବେ
1: ହଇ
0: ହେଲେ ବିର୍ଷୁ
1: ହଁ ଦାଦା
0: ଏ ଭଳିଆ ତ ବିଭିନ୍ନ ପ୍ରକାର କଥା ରହିଛି ହେଲେ ଦେଖ ଗା ବୈଠକିନ ଆର ବି ଜାନବର ଶୁଣବର କଥା ମାନେ ରହିଲାନ
1: କାଣା ଚାଷୀ ଭାଇ ହାତେ ପହଞ୍ଚି ଗଲେ ନ
0: ବୋଇଲେ ତମେ କଥା ହୁଅ ସେନେ ମୁଇଁ ବସିକରି ଶୁଣୁଛେ ଆରୁ ଶ୍ରୋତା ଭାଇ ବହିନ ମାନେ ବି ଶୁଣବେ
1: ହଇ ହଇ ବେଲେ ଆରମ୍ଭ କରୁତେନେ
0: ହଏ ହଏ
2: ଚାଷୀ ଭାଇ ବହିନ ମାନେ ଆଜିକା ଆମର ସାଙ୍ଗେ ଜଣେ ଚାଷୀ ଭାଇ ଅଛନ୍, ତାଙ୍କର ନାଁ ହଉଛେ କରମ ସିଂ ମୁଣ୍ଡାରୀ ଆରୁ ତାଙ୍କର ଗାଁ ହଉଛେ ଅର୍ଜୁନ ଚୁଆନ ଆରୁ ଇଟା ଆମର ଲହଣିପଡ଼ା ବ୍ଲକ ଥି ପଡୁଛେ। ତ ଆଜ୍ଞା ଜୁହାର। ଆରୁ ଏଖେନ୍ ତ ଜୋରସୋର ବର୍ଷା ପାନ ମାରୁଛେ, ହିସାବନ ଆପଣଙ୍କ ଚାଷବାସଟା କେତେ ଦୂର ଗଲାନ?
3: ଏବେ ସେ ଧାନ ରୂପାରୂପି ଚାଲିଛି ସାର।
2: ଅଧା ଅଧି ହେଲାନ କି
3: ସରି ଆସିଲାନ? ଅଧା ଅଧି ହେଇଛି ଲେବର ଅଭାବରୁ।
2: ହେଲେ ଯେନ୍ ରୁଆ କାମଟା ଲେବର ତ ଅଭାବ ଅଛି କହୁଛନ୍, ହେଲେ ମିଶି ମିଶିକିରି କରୁଛନ୍ କି ବାହାରୁ ଲେବର ଆଣିକିରି ରୁଆ କାମଟାକେ ଆରମ୍ଭ କଲେନ?
3: ନା, ସେ ଆମର ଝିଅ ମାନଙ୍କୁ ଡକା ହଉଛି ଆଉ ସେମାନେ ଆସିକିରି ସହଯୋଗ କରୁଛନ୍ତି। ଗାଁ ସାହିରୁ ବି ଜଣେ ଦୁଇ ଜଣ ସେମିତି ଦରକାର ହେଲେ ମେଲେ ଡକା ହଉଛି।
2: ହେଲେ ଫେର ଆପଣଙ୍କର ଗାଁ ଗହଳି ନ ଯେନ୍ ଲେବର ମାନେ ରହିଛନ୍, ହେତ୍କିରେ ହିଁ କାମ ହେଇଯାଉଛେ କି ବାହାରୁ ଅଲଗା ଗାଁ ନୁ ଆଣିକିରି କାମଟା କରୁଛନ୍?
3: ଆମର ତ ପ୍ରତ୍ୟେକ ବର୍ଷ ଆଜ୍ଞା ଗାଁରୁ ହିଁ ଚଢାଇ ଥାଉ। ଅନ୍ୟ ଲୋକମାନେ ତ ଯାହାର ଗାଡି ଗୁଡା ଅଛି ସେମାନେ ବାହାରୁ ନେଇକି ଆଣୁଛନ୍ତି, ଅଧିକ ରେଟ୍ ଦେଇକି କାମ କରାଇ ନେଉ ଯାଉଛନ୍ତି। ତାଙ୍କର ବର୍ତ୍ତମାନ ରୂପା ସାରି ଦେଇଛନ୍ତି ଆଜ୍ଞା।
2: ହେଲେ ଯେନ୍ ବାକି ରହିଯାଇଛି ରୁଆ କାମଟା, ଏଇଟା କେତେ ଦିନ ଭିତରେ ସାରବାର ଲାଗି ଯୋଜନା କରିଛନ୍?
3: ଏ ମାସ ଶେଷ ସୁଦ୍ଧା ସରିଯିବ ଆଜ୍ଞା।
2: ମାନେ ପନ୍ଦର ଦିନ ଭିତରେ କି ହପ୍ତେ ଭିତରେ ସାରବାର ଲାଗି ଚେଷ୍ଟା କରିବେ?
3: ହଁ, 15-20 ଦିନ ହିଁ ଧରାଯାଏ।

0: ଆଜ୍ଞା,
1: ହେଲେ ଇ ବଛର କେନ୍ ବିହନ ମାନକେ ଚାଷବାସ କରିଛନ୍?
0: ଏ ବଛର ତ ଆମର ବିଧାନ ବିହନଟା ଆଉ ଏ ଭୀମ 115 ଆଉ ସେ ଆମର ସାଧନା, ଏଭଳିଆ ଧାନ ଗୁଡ଼ା ଆମର ମ୍ୟାଡ଼ାମ ନେଇ ଆଣିଥିଲେ। ଏ ବର୍ଷ ମୁଁ ତ କିଣି ନାହିଁ। ଆଜ୍ଞା,
1: ହଇ ହେଲେ ଇଗା ସବୁ ବାହାଲ କ୍ଷେତେ ହଉଛେ କି କିଛି?
0: ଗୁଡ଼ାରେ ନାହିଁ ସାର, ବାହାଲ ବେନା
1: ଓ ବେନାର ବି କିଛି କରା ହେଇଛେ ଆରୁ ବାହାଲ କ୍ଷେତେ ବି କରା ହେଇଛେ।
0: ଆଜ୍ଞା, 115ଟା ସେ ଢିପ ଜମିରେ, ସେ ମାଡ ଜମିରେ। ଆଜ୍ଞା,
1: ହଇ ହଇ ହଇ ହେଲେ ବର୍ଷା ତ ଆଗେ ଟିକେ କମ ପଡ଼ିଥିଲା, ହେଲେ କେନ୍ତା ପଲହାର ମାନକେ ପକେଇକିରି ରେଡି କରଲେ?
0: ପଲ୍ହା ଆଜ୍ଞା ଦେଇଥିଲୁ ସେ ଆମର ରଜ ପୂର୍ବରୁ, ହେଲେ ବର୍ଷା ଅଭାବରୁ ସେଟା ଶୀଘ୍ର ବାହାରିଲା ନାହିଁ। ରଜ ପରେ ଯୋଉ ବର୍ଷା ପାଇକିରି ସବୁ ପଟେ ଏଇ ଗୋଟେ ବର୍ଷାରେ ହିଁ ବାହାରିଲା। ଆଜ୍ଞା,
1: ହେଲେ କିଛି ଅସୁବିଧା ହେଲା ଭାଇ ଆପଣଙ୍କର ଯେନ୍ ପଲ୍ହାଟା?
0: ପଲ୍ହାଟା ଆଗରେ ଦେଇଥିଲୁ ସେଗୁଡ଼ା ବର୍ତ୍ତମାନ ଅଛି, ସାରି ନାହିଁ, ମାସେରୁ ଓଭର ହେଇଗଲାଣି। ଆଜ୍ଞା,
1: ଆଉ ଯେତେବେଳେ ପଲ୍ହା ପକେଇଥିଲେ ବର୍ଷା ପାଇଁ ତ ନେଇ ହେଇଥିଲା, ଚଢ଼େଇ ମାନେ ଧାନ ଧୁନା କେ ଖାଇ ଦେଇଥିଲେ ଭାଇ କି ଠିକ ଠାକ ଥିଲା?
0: ହଁ ଆଜ୍ଞା, ଓହ୍ଲାଉଥିଲେ ତାଙ୍କୁ ଗୋଡ଼ାଉଥିଲୁ ମଝି ମଝିରେ।
1: ମାନେ
0: ଆଜ୍ଞା,
1: ଅସୁବିଧା ହେଲା ଏଇ ବଛର ଟିକେ ଯେତେବେଳେ ଆରମ୍ଭ କଲେ,
0: ହଁ
1: ଆରୁ ଏଖେନ୍ ତ ବର୍ଷା ପାଇଁ ହେଇଗଲାନ ବୋଇଲେ କ୍ଷେତ ଖଲାନ ପୁରା ପାନ୍ ଭରି ଯାଇଥିବା।
0: ଆଜି ସକାଳେ ସକାଳେ ହେଲା, ନହେଲେ ଖରା ଦେଇଥିଲା ମଝିରେ, ପାଣି ଶୁଖି ଯାଉଥିଲା। ଆଜ୍ଞା,
1: ଆଉ ଯେନ୍ ଚାଷ ତ କରବେ ଆପଣଙ୍କର ଧାନ ଚାଷଟା, ଖତ ସାର
0: ଆଜ୍ଞା,
1: କାଣା କାଣା ସବୁ ହେନ ବ୍ୟବସ୍ଥା କରୁଛନ୍?
0: ଖତ ଆମର ଶକ୍ତି ଅନୁସାରେ ଜମିରେ ଦଉଛୁ, ତାପରେ ଇଏ ଆମର ସେ DAP ସାର ପଟାସ, ଆଉ ସେ 15-20 ଦିନ ହେଲେ ୟୁରିଆ ଦିଆ ହବା।
1: ହଇ ହଇ ଆରୁ ଗାଈ ଗୋରୁ ତ ନିହାତି ଥିବେ ଘରେ,
0: ଗାଈ ଗୋରୁ ଆଗ ଭଳିଆ ଏବେ ନାହିଁ, କମ ଅଛନ୍ତି।
1: ହେଲେ ଫେର ଯେନ୍ ଗୋବରଟା ବାହାରୁଥିବା ସେଗାକେ ସବୁ ବିଲନେ ବ୍ୟବହାର କରୁଛନ୍?
0: ହଁ, ଛେଳି ମାନଙ୍କର ଆଉ ସେ ବଳଦ ପଟେ ଅଛନ୍ତି, ସେଇ ଗୁଡ଼ାକର ମିଶେଇ ମୁଶୁକେ, ଜିଆ ଖତ ଗୁଡ଼ାକ ବି ମିଶେଇଛୁ। ତଳିରେ ସେ ଜିଆ ଖତ ଗୁଡ଼ା ଦେଇଥିଲୁ,
1: ହଇ ହଇ
0: ସାଗୁଆ ହେଇକି ଥିଲା ତଳି ଗୁଡ଼ା। ଆଜ୍ଞା,
1: ତ ଧାନ ତ ପ୍ରାୟ ଯୋଗେଇ ସାରିଲେନ କହିଲେ ଚଲ୍ବା, ହେଲେ ଇ ଯେନ୍ ଧାନ ଚାଷ ନ ମୁଖ୍ୟ କରି କାଣା ସବୁ ଅସୁବିଧା ଦେଖାଯାଇଥିସି, ବିଶେଷ କରି ରୋଗ ପୋକ ଦେଖମା ଯଦି?
0: ରୋଗ ପୋକଟା ସାର କୋଉ କୋଉ ସମୟରେ ସେଟା ରୋଗ ପୋକ ହେଲେ ଆମର ଏଇ ଦୋକାନରୁ କିଣା ହଉଛି, ସେଇ ମେଡିସିନ ଗୁଡ଼ା ସ୍ପ୍ରେ କରା ହଉଛି। ଆଜ୍ଞା, ସେଥିରୁ ବଞ୍ଚା ହଉଛି ସେ କୀଟ ରୋଗ ପୋକରୁ। ଆଜ୍ଞା,
1: ଆଉ ବର୍ଷା ପାଇଁ ଯଦି ଜୋର ମାରିଦେବା ଏଖେନ, ଆରୁ ଏଖେନ୍ ତ ଜଗା ହେଇଛି ନୂଆ କରି, ହେଲେ ବାଙ୍କି ଫାଙ୍କି ମାନ ଲାଗସନ୍ ଭେଲ?
0: ବାକି ତ ଏବେ ନାଇଁ, ବର୍ତ୍ତମାନ ତ ହେଇନାହାନ୍ତି।
1: ହେଲେ ଫେର ଯଦି ମେଘୁଆ ପାକ କରି ରହିଥିବା, ବର୍ଷା ପାଇଁ ଲାଗି ରହିଥିବା, ହେଲେ ସେଟା ଧରବାର
0: ହଁ, ସେ
1: ସମ୍ଭାବନା
0: କିଛି
1: ରହୁଛେ?
0: ପାଗୁ ହେଲେ ଲାଗିବାର ସମ୍ଭାବନା ଥାଏ।
1: ଆରୁ ଯେନ୍ କାଣ୍ଡବିନ୍ଧା ହେଲା କି ଯେନ୍ ଭାମା କହେସନ୍ ଆମର ଦେହାତି ଭାଷା ନ, ଇମାନ ହେସନ୍ କି ନାଇଁ?
0: ଏବେ ନାହିଁ ଆଜ୍ଞା, ସେଇ ଯୋଉ ଗର୍ଭଣା ଧାନ ଗୁଡାକ ହେବ ତାର ପାଖାପାଖି ସମୟ ଆସିଲେ ସେଗୁଡାକୁ କାଣ୍ଡବିନ୍ଧା ପୋକ ଗୁଡା ଖାଆନ୍ତି।
1: ହଁ
0: ଗଣ୍ଠି
1: ହେଲେ ଯେନ୍
0: ଗଣ୍ଠି ଗୁଡାକ
1: ପ୍ରତି ବଛର ତ ଧାନ ଚାଷ କରୁଛନ୍, ମାନେ ଇ ସବୁ ରୋଗ ପୋକ ର ସମସ୍ୟା ଦେଖାଯାଉଛେ?
0: ଆଜ୍ଞା,
1: କାଣ୍ଡବିନ୍ଧା ପୋକ ଆପଣଙ୍କର ସେ ଗର୍ଭଣା ସମୟ ଥି ଆକ୍ରାନ୍ତ କରବା, ତାନୁ ଯେତେବେଳେ ଫୁଟି ଆସୁଥିବା ସେତିକ୍ଷଣ ତାର ସସ୍ ଯେନ୍ ରସଟା ଥିବା ଏଟାକେ
0: ଆଜ୍ଞା,
1: ଖାଇକିରି ଫମ୍ପା କରିଦେବା,
0: ଆଜ୍ଞା,
1: ହେଲେ ତାର ଦମନ କେନ୍ତା କରସନ୍?
0: ତାର ଦମନ ସମୟ ସେ ବୋମା ପୂର୍ବରୁ ତ ଆମର ସାଧାରଣ ସେ ଜଙ୍ଗଲର ଡାଳପତ୍ର ଗୁଡା ଆଣିକି ଗାଡ଼ି ଦଉଥିଲୁ, ସେଥିରେ ବି ପଡ଼ାଉଥିଲେ। ଆଧୁନିକ ଯୁଗରେ ତ ବର୍ତ୍ତମାନ ରାସାୟନିକ ଔଷଧ ଗୁଡା ଟିକେ ସ୍ପ୍ରେ
1: ବେଶୀ ବ୍ୟବହାର
0: କରାହଉଛି।
1: କରାହଉଛି।
0: ଆଜ୍ଞା, ହଁ,
1: ଆରୁ ଆମେ ଯେତେ କୀଟନାଶକ ମାନକେ ବ୍ୟବହାର କର୍ମା, ଆମର ଯେନ୍ ଫସଲଟା ଅମଳ ହେବା ସେଟା ବି ତ ବିଷାକ୍ତ ହେଇଯିବା,
0: ହଉଥିବ ଆଜ୍ଞା, ସେଟା ପରୀକ୍ଷା ନିରୀକ୍ଷା କଲେ ସିନା ଜଣା ପଡ଼ିବ।
1: ତାର ସାଙ୍ଗେ ଆମର ଯେନ୍ ଔଷଧଟା ପାଣିରେ ପଡ଼ୁଛେ ସେଥିଲାଗି ମାଛ ବି ଦେଖା ନାଇଁ ଯିବାର କି ବେଙ୍ଗ ମାନ ବି ମରି ଯାଉଛନ୍।
0: ବହୁତ ମରି ଯାଆନ୍ତି ଆଜ୍ଞା, କଡ଼ା କରି ଦେଲେ ବେଶୀ ମରି ଯାଆନ୍ତି।
1: ଆରୁ ବହୁତ ଆମର ଉପକାରୀ ଜୀବମାନ ରହିଛନ୍ ଯେନ୍ ମାନେ ଆମକେ ଆମର ଚାଷବାସ ନ ସାହାଯ୍ୟ କରିଥିସନ୍, ଯେନ୍ତା ଇ ବେଙ୍ଗଟା, ବେଙ୍ଗ ବି ତ ଛୋଟ ଛୋଟ କୀଟ ମାନକେ ଖାଇଦେଇକି ନଷ୍ଟ କରିଦଉଛି,
0: ଆଜ୍ଞା,
1: ହେଲେ ସେ ବେଙ୍ଗ ମାନ ତ ଧୀରେ ଧୀରେ ଏଖେନ୍ କ୍ଷେତେ ବି ଦେଖବା ଲାଗି ମୁସ୍କିଲ ହେଇଯାଉଛି,
0: ହଁ, ବହୁତ କମ ଅଛନ୍ତି ଏବେ।
1: ତ ତାର କେନ୍ତା କରି ଆମର ଉପକାରୀ ଜୀବାଣୁ ମାନ ରହିଛନ୍ ତାଙ୍କର ବଂଶ ବିସ୍ତାର କେନ୍ତା ହେଇପାରବା, ତାର ଲାଗି ଏକ ତ ଆମର ଜୈବିକ ଚାଷ କରବାର କଥା, ଆରୁ ଯେତେ ହେଇପାରୁଛେ କୀଟନାଶକ ମାନକେ ଯେ ରହିଛେ ରାସାୟନିକର ଏମାନକେ କମ୍ ବ୍ୟବହାର କରିକିରି ଆମର ଯେନ୍ ଜୈବିକ ଉପାୟନ କୀଟନାଶକ ମାନ ବନୁଛେ

0: ସେକାକେ ବ୍ୟବହାର କଲେ ବଢ଼ିଆ ହେଇପାରତା।
1: ଆଜ୍ଞା, ସେଇଟା ତ ଆଜିକାଲି ବୁଝାଉଛନ୍ତି ଚାଷୀମାନଙ୍କୁ,
0: ମାନେ ଏଗ୍ରିକଲଚର ଆଜ୍ଞା ମାନେ ଆସିକିରି ବୁଝାଉଛନ୍।
1: ଆଜ୍ଞା ଜୈବିକ ସାର ବ୍ୟବହାର କର, ତାପରେ ରାସାୟନିକ ସାର ବେଶୀ ବ୍ୟବହାର କର ନାହିଁ, ସେଇଗୁଡା କରିବା ଦ୍ୱାରା ଆମର ବିଭିନ୍ନ ରୋଗ ପୋକ ଏ ବେମାର ସୃଷ୍ଟି ହେଉଛି। ଆଗ ତୁଳନାରେ ଏବେ ନାନା ପ୍ରକାର ବେମାର ସବୁ ହେଉଛି। ଆମ ଛୋଟ ଛୋଟ ଥିଲା ସମୟରେ ଏତେ କୋଉଠି କ୍ୟାନ୍ସର ନାହିଁ, ବିପି ନାହିଁ, ନା ଅନ୍ୟାନ୍ୟ ବେମାର ଗୁଡା ବି ଏତେ ଦେଖା ଯାଉ ନଥିଲା। ଆଜ୍ଞା,
0: ହେଲେ ଇ ସବୁ ଅସୁବିଧା ମାନ ଦେଖା ଯାଉଛେ ଏଖେନର ଚାଷବାସ କେ ନେଇକିରି। ଆରୁ ଆମର ଚାଷବାସଟା ଗୁଟେ ବିଜନେସ୍ ହିସାବ ନ ହେଇଯାଇଛି କହିଲେ ଚଲବା। ଆମେ ଯେତେ ଅଧିକା କରି ଅମଳ କର୍ମା ସେତ୍କି ଆମକେ ଲାଭ ଦେବା।
1: ଆଜ୍ଞା ଆଜ୍ଞା,
0: ଆରୁ
1: ହଁ
0: ସେ ପୁରୁଣା ପଦ୍ଧତି ନ ଯେନ୍ ଚାଷବାସ କରା ହଉଥିଲା ସେ ହିସାବରେ ଯଦି କରୁଛୁଁ ବୋଇଲେ ଆମର ଅମଳଟା କମିଯାଉଛେ।
1: ଅମଳ କମିଯିବ ସାର୍, ତାପରେ ଭାଇ ଭାଗ ହେଲେ ସେ କମ ଜମି ବି ଭାଗ ପଡ଼ିଯିବ, ଏଥିରେ ବର୍ଷା କଲେ ଆଉ ଚଳି ହେବ ବି ନାହିଁ। ଆଜ୍ଞା,
0: ତ ତାର ଯେନ୍ ପ୍ରତିକାର ଲାଗି ଆଜ୍ଞା ମାନେ ଏଇସବୁ ନୂଆ ନୂଆ ଉପାୟ ମାନକେ ବତଉଛନ୍। ସେଇ ଉପାୟ ମାନକେ କଲେ ଧୀରେ ଧୀରେ ଆମର ଯେନ୍ ଚାଷବାସଟା ବଢ଼ିଆ ସେ ହେଇପାରବା।
1: ଆଜ୍ଞା,
0: ହେଲେ
1: ହଁ
0: ମାଟିର ପରୀକ୍ଷା ଯେନ୍ଟା, ମାଟିର
1: ଆଜ୍ଞା,
0: ଉର୍ବର ଶକ୍ତି କେତେ ରହିଛେ, କାଣା ସବୁ ଖତ ସାର ମାନକେ ଦିଆ ହେଇପାରବା, ସେ ଜିନିଷ ମାନକେ ଆପଣ ମାନେ କରୁଛନ୍ କି ନାଇଁ ମାଟି ପରୀକ୍ଷାର କଥା?
1: ସାର୍ ମଝି ମଝିରେ କରାଉଛୁ ସେଟା।
0: ଆଜ୍ଞା
1: ହଁ,
0: ମାନେ ଆସିକିରି ମାଟି ନେଇ ଯାଉଛନ୍ କି ମାଟି ସଂଗ୍ରହ କରିକି
1: ଆମେ
0: ଦେଇ ଦଉଛନ୍
1: ନେଇକି
0: ତାଙ୍କେ?
1: ଏଗ୍ରିକଲଚର ରେ ଦେଖାଉଛୁ କୋଉ ଜମିରେ କେତେ ପରିମାଣର ସାର ଦେଲେ ଠିକ ହେବ ବୋଲିକି ତାଙ୍କୁ କୁହା ହଉଛି, ତାପରେ ଆମକୁ ପରୀକ୍ଷା ନିରୀକ୍ଷା କଲା ପରେ ଆମକୁ ବତାଉଛନ୍ତି। ଆଜ୍ଞା,
0: ଆରୁ ଦେଖା ଯାଉଛେ ଆମର ଯେନ୍ ବିହନ କିଣିବାରେ ଖର୍ଚ୍ଚା ହେଇଯାଉଛେ, ଔଷଧ କିଣିବାରେ ଖର୍ଚ୍ଚା ହେଇଯାଉଛେ, ସେ ଜିନିଷ ମାନେ ଯଦି ଆମର କମିଯିବା ହେଲେ ନିହାତି ଲାଭଟା ଅଧିକା ହେବା।
1: ଆଜ୍ଞା,
0: ତ ତାର୍ ଲାଗି ଯେନ୍ ନୂଆ କୌଶଳ ମାନ ରହିଛେ, ମାଟି ପରୀକ୍ଷା ହେଲା କି ଭଲ ବିହନ ମାନ ହେଲା, ଇମାନକେ ବ୍ୟବହାର କର୍ମା ହେଲେ ଆମର ଖର୍ଚ୍ଚା ଯେନ୍ ହେଉଛେ ଚାଷବାସନ ଇଟା ବହୁତ ମାତ୍ରାତି କମିଯିବା। ଆରୁ ଅଧିକା
1: ଆଜ୍ଞା,
0: ଆମେ ଯଦି ରାସାୟନିକ ସାର ମାନକେ ଦଉଛୁଁ ବୋଇଲେ କ୍ଷେତଟା ଅମଳ ହେଇଯାଉଛେ, ତାର ଯେନ୍ ପୋଷକ ତତ୍ଵ ମାନ ରହିଛେ ଗଛକେ ବି ଠିକ୍ସେ ପାଇ ନାଇଁ ପାର୍ବାର୍, ଅଯଥା ଏଟା ନଷ୍ଟ ହେଇଯାଉଛେ।
1: ଆଜ୍ଞା, ତାପରେ ସେ ୟୁରିଆ ସାର ପ୍ରୟୋଗ କରିବା ଦ୍ୱାରା ଆମର ମାଟି ଧୀରେ ଧୀରେ ଟାଣୁଆ ହେଇଯାଉଛି। ଆଜ୍ଞା, ଆଗରେ ଗୋବର ଖତ ଦ୍ୱାରା ଚାଷ ହଉଥିଲା, ସେ ମାଟି ଅଲଗା ଥିଲା, ବର୍ତ୍ତମାନର ମାଟି ଅଲଗା ଜଣାପଡ଼ୁଛି।
0: ହଇ ହଇ
1: ଆଜ୍ଞା,
0: ତ ଇଟା ରହିଲା ଆପଣଙ୍କର ଧାନ ଚାଷ କଥା। ହେଲେ
1: ଆଜ୍ଞା,
0: ଧାନ ଚାଷ ତ କରୁଛନ୍, ଯେତେକ୍ଷଣ ବର୍ଷା ପାଣି କମିଯିବା କି ସର୍ଟେଜ୍ ହେଇଯିବା ବର୍ଷା, ହେଲେ ସେ ସମୟଟି ପାଣି ମଡ଼ାବାର ସୁବିଧା କିଛି ଅଛେ ଭାଇଲ?
1: ନା ଆଜ୍ଞା, ଆମ କୁରାଡ଼ି କେନାଲଟା ତ ତଳେ ରହିଗଲା, ଆମର ପାଣି ଉଠାଇବାର ଏମିତି ଉଠା ଜଳସେଚନର ବ୍ୟବସ୍ଥା ନାହିଁ ଆମ ଗାଁରେ, ସେଥିପାଇଁ ବୋରିଂ ଫୋରି ସବୁ ଖୋଳିଥିଲୁ, ସେଗୁଡ଼ାକର ବି ବିନା ଚଲେଇକିରି ବି ବହୁତ ବିଲ୍ ହେଇଗଲା, ସେଥିପାଇଁ ସେଟା ବି କ୍ଲୋଜ୍ କରିଦେଲୁ।
0: ମାନେ
1: ଆଜ୍ଞା,
0: କେନାଲ ସୁବିଧା ନେଇନ, ଆରୁ ଯାହା ବର୍ଷା ପାଣି ଉପରେ ହିଁ ଭରସା କରିକିରି ଚାଷବାସଟା କରା ହଉଛେ।
1: ଆଜ୍ଞା ଆଜ୍ଞା, ହଁ
0: ଇଟା ରହିଲା ଆପଣଙ୍କର ଧାନ ଚାଷ କଥା। ହେଲେ ଧାନ ଚାଷ ଛାଡ଼ିକିରି ଅଲଗା କାଣା ଚାଷ ମାନକେ କରିଥିସନ୍? ଡାଲି ଜାତୀୟ ଚାଷ
1: ନା, ଡାଲି ଜାତୀୟ କଲେ ସେ ବିରି କୋଳଥ ସବୁ କରା ହୁଏ, ତାପରେ ସେଇ ଅକ୍ଟୋବର ମାସ ସମୟକୁ ପନିପରିବା, ସେ ବିଲାତି ବାଇଗଣ କୋବି ଏସବୁ ଆଉ ଭୀମ ଫେମ ଏଗୁଡ଼ା କରାଯାଏ। ସେତେବେଳକୁ କେନାଲର ପାଣି ଆସେ ଆଉ ସେ ଡିଜେଲ ପମ୍ପରେ ପାଣି ଉଠାଇକି ଚାଷ କରାଯାଏ।
0: ହେଲେ
1: ଆଜ୍ଞା,
0: ଇହାଦେ କାଇଁ ଯେ ପାଣିର ସୁବିଧା ନାଇଁନ, ଆରୁ ସେ ପଛେ କେନ୍ତା ସୁବିଧା ଅଛି କହୁଛନ୍?
1: ସେଟା ପାଣିଟା ଆମର କେନାଲ ପାଖାପାଖି ଗୋଡ଼ା ଗୁଡ଼ା କରେ ଚାଷ କରିବା ପାଇଁ, ଆଉ ଜମି ଗୁଡ଼ା ତ ଦୂର ଦୂରାନ୍ତରେ ଅଛି, ସେତିକି ଦୂରକୁ ଡିଜେଲ ପମ୍ପରେ ଉଠାଇବାଟା ସମ୍ଭବ ହେବ ନାହିଁ। ଆଜ୍ଞା,
0: ହଇ ହଇ ହଇ ହେଲେ ଦାଏଲ ମାନକେ ବୁନବାର ତ ସମୟ ନିହା ହୁଏ ନ, ହେଲେ
1: ଆଜ୍ଞା,
0: ଇହାଦେ କିଛି ସବଜି ପତ୍ର ଲଗେଇଛନ୍ ଭାଇଲ?
1: ସବ୍ଜି ପତର ଆମର ଏଇ ବାଡ଼ି ଜାଗାରେ ଟିକେ କରାହେଇଛି, ଖାଇବା ଟାଇପ୍ର ଭେଣ୍ଡି କରାହେଇଛି, ବରବଟି କରିଥିଲୁ, ଯେ ବର୍ଷା ପାଣିଟା ଆମର ଘରଡିଅରୁ ଉପରେ ଜମି ଅଛି ସାର୍, ହେଲେ ସେଇ ଗୁଡ଼ାକରେ ପାଣି ଫୁଲ୍ ରହିଲେ ଆମର ସେ ବାଡ଼ି ପଟେ ବି ପାଣିର ଟିକେ ଝରକା ଝରକି ହୁଏ, ସେଥିପାଇଁ ସେଇଗୁଡ଼ା ବି ଲଙ୍କା କିଛି ଲଗେଇଥିଲୁ, ସପ୍ତାହକୁ ସପ୍ତାହ ବିକ୍ରି ହଉଥିଲା, ସେଗୁଡ଼ା ବି ଏବେ ସେ
0: ଲାଲ
1: ପାଣିର
0: ପଡ଼ିଗଲା ଆଉ
1: ଅଭାବରୁ
0: ମରଲା ଭଳିଆ ହେଇଗଲା।
1: ହଁ ମରିଯାଉଛି, ଜାଣିଗଲାଣି ଗଛ ଗୁଡା, ଆଉ ବରବଟି ଗୁଡା ଲଗେଇଛୁ ସେଗୁଡ଼ାକୁ ବି ହୃଷ୍ଟ ପୃଷ୍ଟ ହେଇପାରୁନାହିଁ ଫଳ ଗୁଡା।
0: ମାଇଣ୍ଡଟା ପୁରା ଓଦା ହେଇକି ଅଛେ, ସେଥିଲାଗି ଏସବୁ ଅସୁବିଧା ଦେଖାଯାଉଛେ।
1: ହଁ, ସେ ବାହାର ଗୁଡା ଗୁଡା କରିଥିଲେ ଭଲ ହେଇଥାନ୍ତା, ତ ଆମର ଏଠି ଖରା ସମୟରେ ଆମେ କରିଥିଲୁ, ଆଗରେ ବାହାରିଲେ ଭଲ।

0: ତା
1: ଇଏ ଯେନ୍
0: ପୂର୍ବରୁ ତ
1: ଚାଷବାସ ଯେନ୍ କରୁଛନ୍, ଇଟା ଆଗ୍କେ
0: ହଁ
1: କେନ୍ତା କରି ଅଧିକା କରି ହେବା, ତାର୍ ଲାଗି କିଛି ନୂଆ ଯୋଜନା କରିଛନ୍? ମାନେ
0: ମୁଁ
1: ଫ୍ୟୁଚର୍ ନ କିଛି ଅଧିକା କରିକି ଚାଷବାସ କରିବି, କିଛି ଫଲ୍ ଗଛ ଲଗେଇବି କି ମାଛ ଚାଷ କରିବି, ଏମିତି କିଛି ସୁବିଧା ଅଛି ବୋଇଲେ ସେ ବାଗିର କିଛି ଯୋଜନା କରିଛନ୍ ଭାଇ?
0: ମାଛ ଚାଷ ପାଇଁ ତ ସେମିତି ବଡ଼ ଜାଗା ହେଲେ ସବୁ ବନ୍ଧ ଖୋଳିଲେ ଯାଇକିରି ବନ୍ଧରେ ଚାଷ କରିହେବ, ତ ସେମିତି ପର୍ସନାଲି ସୁବିଧା ତ ମାଛ ଚାଷ ପାଇଁ ଜାଗା ନାହିଁ, ଯେଉଁଟାକି ଆମର ବନ୍ଧ ତଳେ ଅଛି ସେଟା ବି ଛୋଟ ଜାଗା। ଆଜ୍ଞା
1: ହେଲେ ଫେର୍ ଯେନ୍ କୁକୁଡ଼ା ହେଲା କି ଛେଲ୍ ହେଲା, ଇମାନକେ ରଖବାର୍ ଲାଗି କିଛି ବ୍ୟବସ୍ଥା କଲେ ନ ଭାଇଲ?
0: ସେଗୁଡ଼ାକ କରିବା ପାଇଁ କି ଆମର ସେ ଫରେଷ୍ଟ ଡିପାର୍ଟମେଣ୍ଟ NGO ଗୁଡ଼ାକ ବୁଝାନ୍ତି କର, ଆଉ ସେଥିରେ ଲାଭ ଅଛି, ଗାଈ କିମ୍ବା ଛେଳି ରଖ ନହେଲେ କୁକୁଡ଼ା ବତକ କହନ୍ତି, ଘର କରିବା ପାଇଁ ବି ଟଙ୍କା ମିଳିଆ ହେଉଛି, ଆଉ ସେଟା କର ଆଉ ଚାଷ କର, 2 ପଇସା ରୋଜଗାର ବଢ଼ିବ ବୋଲି ବୁଝାଉଛନ୍ତି। ଆଜ୍ଞା
1: ହେଲେ ଫେର୍ ଆପଣଙ୍କର ଗାଁ ନ କିଛି ଚାଷୀ ତାର ଲାଭ ଉଠେଇଲେ ନ ଭାଇଲ?
0: ହଁ ଆଜ୍ଞା, ମାଛ ବନ୍ଧ କରିଛନ୍ତି ଚାଷ ପାଇଁ, ସେ ଟ୍ରେନିଂ ବି ଦେଇ ଯାଉଛନ୍ତି, ସେଗୁଡ଼ାକୁ ବର୍ଷରେ ଥରେ ମାରୁଛନ୍ତି, ଆଉ ଜଣେ ଆମର କୁକୁଡ଼ା ଚାଷ କରିଛି, ସେ ତ ବିକ୍ରି ବଟା କରିନାହାନ୍ତି ବୋଧେ, 2 ବର୍ଷ ନୂଆ କରି କରିଛନ୍ତି କୁକୁଡ଼ା ଛେଳି, ଲୋକ ଥିଲେ ଯାଇ ସେଗୁଡ଼ା ଦେଖଭାଲ କରିବା ପାଇଁ ବି। ଆଜ୍ଞା
1: ଆଜ୍ଞା ଆଜ୍ଞା,
0: ହଁ
1: ହେଲେ
0: ହଁ
1: ଫେର୍ ଯେତ୍କି ସମ୍ଭବ ହେଇପାରୁଛେ ଇ ଯେନ୍ କୁକୁଡ଼ା ହେଲା ଇମାନକେ ରଖିଥିଲେ ତ ତାର୍ ଲାଗି ଅସୁବିଧା ନାଇଁ ନ?
0: ଏଇ ବେମାର ହୁଏ ଆଜ୍ଞା, ବର୍ଷକୁ ଥରେ କୁଆଡୁ ମାଡ଼ି ଆସେ।
1: ହେଲେ
0: ଆଜ୍ଞା
1: ଫେର୍ ତ ତାର୍ ସୁବିଧା ସେମାନେ ବତେଇବେ, କେନ୍ତା କରି ଟୀକାକରଣ କରାଯାଇ ପାର୍ବା, କେନ୍ତା କରି ଯେନ୍ ରୋଗ ମାନ ଆସ୍ବା ତାର୍ ସମାଧାନ କରିହେବା କହିକିରି।
0: ହଁ ଆଜ୍ଞା, ଏ ବର୍ଷ ପ୍ରାୟ ବହୁତ କୁକୁଡ଼ା ମରିଲେ, ଆମର ବି ବହୁତ ଥିଲେ, ସେଟାକୁ ଆମର ମେଡିସିନ ଗୁଡ଼ା ଆଣିକି ଦେଇ ଦେଖିଲୁ, ସେଟା
1: କାମ
0: ଲାଗିଲା
1: ଦେଲାନି?
0: ପରେ ଦେଲୁ, ସେଥିପାଇଁ ସେଟା କାମ ଦେଲା ନାହିଁ। ଆଜ୍ଞା, ତାର ପୂର୍ବରୁ ପ୍ରତିକାର କଲେ ଯାଇ ସେଗୁଡ଼ା।
1: ହଇ ହଇ ହଇ,
0: ଆଜ୍ଞା
1: ଆଉ ସବଜି ପତ୍ର ଚାଷବାସ କରୁଛନ୍, ବିକା ଭଞ୍ଜା ଲାଗି ବଜାର ହାଟ ମାନ ଠିକ୍ ଠାକ୍ ଅଛେ କି ନାଇଁନ?
0: ଏବେ ଏଇ ବର୍ଷ ଆମର ଏଇ ଜାନୁଆରୀ 18ରୁ ଆମର ଗାଁରେ ଗୋଟେ ମାର୍କେଟଟା ଓପନିଂ କଲୁ, ହେଲେ ସପ୍ତାହକୁ 2 ଥର ହେଉଛି, ସୋମବାର ଗୁରୁବାର ବିକ୍ରି ବଟା ପାଇଁ ଏଇଠି ବିକ୍ରି ହେଉଛି, ଦୂରକୁ ଆଉ ନେବାକୁ ପଡ଼ୁନାହିଁ,
1: ହେଲେ
0: ବଜାର ପାଇଁ ତ ସୁବିଧା ହେଲା।
1: ହଇ ହଇ, ହେଲେ ବଜାରଟା ଭିଡ଼ ଭାଡ଼ ହଉଛେ,
0: ଆଜ୍ଞା,
1: ବାହାରୁ ବି କିଛି ଲୋକ ଆସୁଥିବେ ବଜାରକେ?
0: ଆମର ପାଖ ପାଖ ଆମର ବ୍ଲକ ପଞ୍ଚାୟତ ଏରିଆରୁ ଲୋକ ଆସୁଛନ୍ତି, ଆଉ ସେ ବେପାରୀ ଗୁଡା ପହଞ୍ଚି ପାରୁନାହାନ୍ତି ନୂଆ ଜାଗା ହିସାବରେ।
1: ତ ଯେନ୍ ଆପଣମାନେ ଚାଷବାସ କରୁଛନ୍ ଠିକ୍ ଠାକ୍ ରୋଜଗାର ହେଇପାରୁଛେ ବରଷ ଯାକ ଚଲବାର୍ ଲାଗି?
0: ହଁ, ଧାନଟା ତ ବର୍ଷ ସାରା ଖାଇବାକୁ ହେଉଛି, ତାପରେ ଆମର ଏ ବର୍ଷ ରସୁଣ ପିଆଜ ଚାଷ କରିଥିଲୁ, ସେଗୁଡ଼ାକୁ ଆମର କିଣିବାକୁ ପଡ଼ୁନାହିଁ। ଆଜ୍ଞା
1: ତ ଯାହା ହଉ ଇ ବାଗିର ଆପଣମାନେ ଚାଷବାସ କରୁଛନ୍ ଆରୁ ନିଜର ପରିବାରକେ ଆଗ୍କେ ନେଉଛନ୍।
0: ଆଜ୍ଞା
1: ତ ଆଜ୍ଞା, ଆଜିର୍କା ଆପଣ ନିଜର ଚାଷବାସ ବିଷୟ ନ ଏତେ ସବୁ ଜାନବାର୍ ଶୁନବାର୍ କଥାମାନ କହିଲେ, ଇଥିର୍ ଲାଗି ଆପଣଙ୍କେ ବହୁତ ବହୁତ ଧନ୍ୟବାଦ, ଜୁହାର।
0: ନମସ୍କାର।
2: ବିର୍ସୁ,
1: ହଁ ଦାଦା,
2: ଚାଷୀ ଭାଇଙ୍କର ତ ତାଙ୍କର ଖରିଫ ଧାନ ଚାଷର ବିଷୟରେ ଜାଣିଲା, କେନ୍ତା
1: ହୋଇଗା।
2: କେନ୍ତା କରିଛନ୍ ଯେ, ବୋଲେ ଇ ଭଳିଆ ସମସ୍ତେ ଯଦି ଚାଷବାସରେ ଲାଗି ରହିବେ ବୋଲେ ନିହାତି ତାଙ୍କର ଚାଷବାସଟା ଭଲ ହେବା ନେଇ କେଁ।
1: ହୋଇ ଦାଦା,
2: ହେଲେ ବିର୍ସୁ,
1: ହଁ ଦାଦା,
2: ଯେଉଁ ଆମର ଯେନ୍ ସୂଚନା ମାନେ ରହିଛି, ବଜାର ଦର ହେଲା କି ପାଣିପାଗ ସୂଚନା,
1: ହୋଇ
2: ସବୁଦିନର ଭଳିଆ ଆଜିର ବି ଜନେଇ ଦଉଁ।
1: ହୋଇ ବେଲେ ପହିଲା କରି ଯେଉଁ ବଜାର ହାଟର ଯେନ୍ ଦରଦାମ ରହିଥିଲା ସବ୍ଜି ପତ୍ର ମାନଙ୍କର, ଇ କଥାକେ ଜନେଇ ଦଉଁ।
2: ହଏ ହଏ,
1: ବେଲେ ଆଲୁଟା ରହିଥିଲା କିଲୋ ପିଛା 15 ଟଙ୍କା ଆଣିକିରି 16 ଟଙ୍କା, ପିଆଜ ରହିଥିଲା 35 ଟଙ୍କା ଆଣିକିରି 40 ଟଙ୍କା, ଅଦା 160 ଟଙ୍କା, ଲେସୁନ ରହିଥିଲା 200 ଟଙ୍କା ଆଣିକିରି 220 ଟଙ୍କା, ବିଲାତି ରହିଥିଲା 30 ଟଙ୍କା ଆଣିକିରି 40 ଟଙ୍କା, ବାଇଗନ 40 ଟଙ୍କା ଆଣିକିରି 50 ଟଙ୍କା, ଭେଣ୍ଡି ରହିଥିଲା 20 ଟଙ୍କା ଆଣିକିରି 30 ଟଙ୍କା, ବରବଟି ଆରୁ କର୍ଲା ରହିଥିଲା 50 ଟଙ୍କା ଆଣିକିରି 60 ଟଙ୍କା, ପୁଟଲ 40 ଟଙ୍କା ଆଣିକିରି 50 ଟଙ୍କା, ଲାଉ ଗୁଟାକେ 20 ଟଙ୍କା ଆଣିକିରି 30 ଟଙ୍କା, ମାଖନ ରହିଥିଲା 30 ଟଙ୍କା, ଜହ୍ନି 40 ଟଙ୍କା ଆଣିକିରି 50 ଟଙ୍କା, କାଙ୍କେର ରହିଥିଲା 30 ଟଙ୍କା, ବିନ୍ସ 70 ଟଙ୍କା ଆଣିକିରି 80 ଟଙ୍କା, ଗାଜର ଆରୁ ବିଟ୍ ରହିଥିଲା 40 ଟଙ୍କା ଆଣିକିରି 50 ଟଙ୍କା, ପପିତା 20 ଟଙ୍କା ଆଣିକିରି 30 ଟଙ୍କା, କଞ୍ଚା ମିର୍ଚା 100 ଟଙ୍କା ଆଣିକିରି 120 ଟଙ୍କା, ଆରୁ କଞ୍ଚା କଦେଲ ରହିଥିଲା 40 ଟଙ୍କା ଆଣିକିରି 50 ଟଙ୍କା କିଲୋ।
2: ତ ଇ ଭଳିଆ ବଜାର ହାଟର ଦରଦାମ ଥିଲା,
1: ହୋଇ ହୋଇ,
2: ହେଲେ ପାଣିପାଗ ସୂଚନା ବି ଆସିଗଲା ନାଗା ଜନେଇ ଦଉଁ।
1: ହୋଇ ହୋଇ, ବେଲେ ଆମର୍ ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ କିରେଇଠାନୁ ଯେନ୍ ସୂଚନା ମିଳିଛେ, ସେହି ହିସାବନ ଆଇବା 24 ଘଣ୍ଟା ଭିତରେ ଆମ ଜିଲ୍ଲାର ପାଗଟା ପ୍ରାୟତଃ

0: ମେଘୁ ହିଁ ରହିବା। ତା ସାଙ୍ଗେ 40 ମିଲିମିଟର ତକ ବର୍ଷା ହେବାର ସମ୍ଭାବନା ରହିଛି। ଆରୁ ଯେନ୍ ତଲୁଆ ପବନଟା ବୋହିବା ଇଟା ଘଣ୍ଟା ପ୍ରତି 7 କିଲୋମିଟର ଦେଇକରି ବୋହିପାରେ। ଆରୁ ତାପମାତ୍ରାଟା ସବୁନୁ ଏତକା 33 ଡିଗ୍ରୀ ଆରୁ ସବୁନୁ କମ୍ 24 ଡିଗ୍ରୀ ସେଲସିୟସ୍ ରହିପାରେ। ହେନ୍ତା ଆର୍ଦ୍ରତାଟା ସବୁନୁ ଏତକା 94% ଆରୁ ସବୁନୁ କମ୍ 76% ରହିବା ବୋଲିକିରି ସୂଚନାଟା ରହିଛେ।
1: ବୋଲେ ଇ ଭଳିଆ ପାଣିପାଗର ସୂଚନା ଅଛି।
0: ହୋଇ ହୋଇ
1: ହେଲେ ବିର୍ଷୁ,
0: ହଁ ଦାଦା,
1: ବୈଠକିନି ତ ସବୁ କିଛି କଥା ମାନେ ପକାଲା।
0: ହୋଇ ହୋଇ
1: ଆରୁ ବୈଠକି ବି ସରାବାର ସମିଆ ହେଲାନ।
0: ହୋଇ ହେଲେ ଆମର ଚାଷୀ ଭାଇ ବହିନ ମାନକେ ଆମର ଠିକନାଟା ଜଣେଇଦେମା, ଯେନ୍ ଠିକନା କିଏ ପାଇକିରି ଆମର ଇ କାର୍ଯ୍ୟକ୍ରମ ବିଷୟ ନ ମତାମତ ଲେଖିପାରମେ।
1: ହଏ ହଏ,
0: ତ ଆମକେ ଚିଠି ଲେଖବା ଲାଗି ଠିକନା ହଉଛେ
1: ଖେତ ଖମାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
0: ହୋଇ ହୋଇ, ତ ଚାଷୀ ଭାଇ ବହିନ ମାନେ ଆଜିର ଲାଗି ସମାରୋହ ଦଦା ଆରୁ ବିର୍ଷୁ ଭାଇକେ ବିଦାୟ ଦଉନ୍।
1: ଜୁହାର।

ଶୁଣୁଥିଲେ କାର୍ଯ୍ୟକ୍ରମ କ୍ଷେତ ଖମାର। ଆଜି ଏଥିରେ ଶୁଣିଲେ ଅଗ୍ରଣୀ ଚାଷୀ କରମ ସିଂ ମୁଣ୍ଡାରୀଙ୍କ ସହିତ ଆଲୋଚନା। ବିଷୟ ଥିଲା ଖରିଫ ଧାନ ଚାଷ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନାରେ ଥିଲେ ବୀରେନ୍ଦ୍ର ପ୍ରତାପ ସିଂ। ସହଯୋଗିତା ସୌଭାଗ୍ୟ ହରିପାଲ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଚୁକେ ଆକାଶବାଣୀ ରାଉରକେଲା। ସଂସଦ ସମୀକ୍ଷା ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ।

ସାଜନ କା ଘର ଏ ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ କୁମାର ସାନୁ ଏବଂ ସାଧନା ସରଗମ, ଗୀତ ରଚନା ସମୀର, ସଙ୍ଗୀତରେ ସଜାଇଥିଲେ ନଦୀମ ଶ୍ରବଣ। ଗୀତର ଆସନ୍ତୁ ଶୁଣିବା ମୋହରା ଫିଲ୍ମର ଏହି ଗୀତ। ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଆଲକା ୟାଗ୍ନିକ, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଛନ୍ତି ବିଜୁ ସାହା।

0: 10 ଲକ୍ଷ ର ଲଟରୀ ମତେ ୱାଓ
1: ହସଲା ନକଲି ଅଫର୍ସ ପ୍ରତି ସାବଧାନ
2: ଆର୍‌ବିଆଇ କହେ
3: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ

1942 ଲଭ୍ ଷ୍ଟୋରି ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ କୁମାର ସାନୁ, ଗୀତ ରଚନା ଜାଭେଦ ଅଖ୍ତର, ସଙ୍ଗୀତରେ ସଜାଇଥିଲେ ରାହୁଲ ଦେବ ବର୍ମନ।

କଥାଚିତ୍ର ଥିଲା ହୀରାପନ୍ନା। ଗୀତଟିରେ କଣ୍ଠଦାନ କରିଥିଲେ କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଥିଲେ ରାହୁଲ ଦେବ ବର୍ମନ। ଏଥର ଆସନ୍ତୁ ଶୁଣିବା ଆଶିକି ଫିଲ୍ମର ଗୀତଟିଏ। ଗୀତଟିରେ କଣ୍ଠଦାନ କରିଛନ୍ତି ଅନୁରାଧା ପୌଡ଼ୱାଲ ଏବଂ କୁମାର ସାନୁ। ଗୀତ ରଚନା ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ଶୁଣିଲେ ଆଶିକି ଫିଲ୍ମର ଗୀତଟିଏ ଗୀତଟିରେ କଣ୍ଠଦାନ କରିଥିଲେ ଅନୁରାଧା ପୌଡ଼ୱାଲ ଏବଂ କୁମାର ସାନୁ। ଗୀତ ରଚନା ସମୀର, ସଙ୍ଗୀତରେ ସଜେଇଥିଲେ ନଦିମ ଶ୍ରବଣ। ଶ୍ରୋତାବନ୍ଧୁ, ଏହି ଗୀତ ସହ ଶେଷ ହେଲା ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା ଓ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଏବଂ ତା ପରେ ପରେ ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ।

ଆକାଶବାଣୀ ରାଉରକେଲା ଲୋକଗୀତ କ୍ରମରେ ପ୍ରସାର କରୁଛୁ କୁଡ଼ୁମାଳୀ ଝୁମର ଗୀତ ପରିବେଷଣ କରିଛନ୍ତି ଶକୁନ୍ତଳା ମାହାତୋ ଏବଂ ସାଥୀ।

ଲୋକଗୀତ କ୍ରମରେ ଶୁଣିଲେ, କୁଡ଼ୁମାଳି ଝୁମର ଗୀତ ପରିବେଷଣ କଲେ ଶକୁନ୍ତଳା ମହାତୋ ଏବଂ ସାଥୀ। ଆକାଶବାଣୀ ରାଉରକେଲା।

ଆକାଶବାଣୀ ରାଉରକେଲା ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରସାର କରୁଛୁ ଉସ୍ତାଦ ଅଲି ଅକବର ଖାନଙ୍କ ଦ୍ୱାରା ପରିବେଷିତ ସରୋଦ ବାଦନ ରାଗ ଚନ୍ଦ୍ରକାଉନ୍ସ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିଲେ ଉସ୍ତାଦ ଅଲି ଅକବର ଖାନଙ୍କ ଦ୍ୱାରା ପରିବେଷିତ ସରୋଦ ବାଦନ। ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଓଡ଼ିରେ ସମୟ ବର୍ତ୍ତମାନ ରାତି 11ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।